ଶ୍ରୀ ଗଣେଶ ବନ୍ଦନା ଶୁଣିଲେ ଶିଳ୍ପୀ ବୀଣାପାଣି ମିଶ୍ରଙ୍କ କଣ୍ଠରେ। ପରବର୍ତ୍ତୀ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା।

ଏଥର ଶିଳ୍ପୀ ମୋନାଲିସା ପଣ୍ଡା। ଗୀତ ରଚନା କରିଛନ୍ତି ସୁଦର୍ଶନ ଦାସ।

ଏହି ଭକ୍ତିଗୀତଟି ସହିତ ଶେଷ କଲୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ତୁଳସୀଦାସ ବିରଚିତ ରାମଚରିତ ମାନସ।

0: ରାମଚରିତ ମାନସ ଶୁଣିଲେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
1: ଛାୟା ମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟଂ ଆତପେ ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ। ସୂର୍ଯ୍ୟଙ୍କ ରୌଦ୍ରତାପକୁ ବୃକ୍ଷ ନିଜେ ସହ୍ୟ କରେ, କିନ୍ତୁ ଅନ୍ୟମାନଙ୍କୁ ଛାୟା ପ୍ରଦାନ କରେ। ବୃକ୍ଷର ଫଳ ମଧ୍ୟ ଅନ୍ୟ ପାଇଁ, ଠିକ୍ ସେହିଭଳି ସତ୍ପୁରୁଷ ବା ଭଲ ଲୋକମାନେ ଅନ୍ୟର ହିତ ପାଇଁ, ଅନ୍ୟର ମଙ୍ଗଳ ପାଇଁ ନାନା କଷ୍ଟ ସ୍ୱୀକାର କରନ୍ତି। ପର ପାଇଁ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲେ ମଧ୍ୟ ସେମାନେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ସ୍ୱଭାବଂ ନ ଜାହାତ୍ୟେବ ସାଧୁରା ପଦତୁ ଅପିଶନ୍ କର୍ପୂରଃ ପାପକଟ ସୃଷ୍ଟମ୍ ସୌରଭଂ ଲଭତେ ତରାମ୍। ଯେତେ କଷ୍ଟ ହେଲେ ମଧ୍ୟ, ଯେତେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ, ସାଧୁ ବା ଭଲ ଲୋକମାନେ ନିଜର ଭଲ ସ୍ୱଭାବକୁ ପରିତ୍ୟାଗ କରନ୍ତି ନାହିଁ। କର୍ପୂର ସୁବାସଯୁକ୍ତ, ଦେଖିଥିବେ ସେ କଥା ଆପଣ ବି, କର୍ପୂରରେ ଶେଷରେ ଅଗ୍ନି ସଂଯୋଗ କରାଯାଏ, ତଥାପି ବି ସେହି ସମୟରେ ସେ କ'ଣ ସୁଗନ୍ଧ ବିତରଣ କରେ ନା, ବରଂ କର୍ପୂର ଅଗ୍ନିର ସଂସ୍ପର୍ଶରେ ଆସି ଯେତେବେଳେ ଜଳିବା ଆରମ୍ଭ କରେ, ସେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଜଳି ଜଳି ସୁବାସିତ କରିଦିଏ, ମହକାଇ ଦିଏ। ଭଲ ଲୋକ

0: ଯିଏ ସଦା ଏ ସଂସାର ତାର ଶତ୍ରୁ, ଭଲ ରାସ୍ତା ଯିଏ ଧରିଲା ତା ପାଇଁ ଅନେକ ସମସ୍ୟା, ତା ପାଇଁ ଅନେକ ପ୍ରତିବନ୍ଧକ, ଅନେକ ସମାଲୋଚନା। କାରଣ ଭଲ ରାସ୍ତାରେ ଚାଲୁଥିବା ଲୋକ ଖରାପ ଯାହା ସେସବୁର ବିରୁଦ୍ଧରେ ଯିବ ଏବଂ ସେସବୁକୁ ବନ୍ଦ କରିବା ଚେଷ୍ଟା କରିବ। ପାଞ୍ଚ ଜଣଙ୍କ ହଁରେ ହଁ ଭରିବ ନାହିଁ, ନିଜସ୍ୱ ଏକ ସ୍ପଷ୍ଟ ନିରପେକ୍ଷ ମନ୍ତବ୍ୟ ସବୁଠି ସେ ଥୋଇବ। ଆଉ ସତ୍ୟ ଯଦି ପ୍ରକାଶ କରିବେ ଆପଣ, ତେବେ ଆପଣଙ୍କୁ କେହି ବି କେଉଁଠି ବି ଗ୍ରହଣ କରିବେ ନାହିଁ, ଆପଣଙ୍କୁ କେହି ବି ଭଲ ପାଇବେ ନାହିଁ। ସତ୍ୟଟା ବଡ଼ କଟୁ, ବଡ଼ କଡ଼ା, ଠିକ ନିମ୍ବ କି କଲରା ପତ୍ର ବାଟି ପିଇଲା ପରେ ସତକୁ ଢୁକିବା ବଡ଼ କଷ୍ଟ। ଅତଏବ ଯିଏ ସତ୍ପୁରୁଷ, ଯିଏ ମିଥ୍ୟା ବଞ୍ଚନା, ସେ ତ ସତ୍ୟ ପ୍ରକାଶ କରିବ ହିଁ କରିବ, ଫଳରେ ସେ ଅନେକଙ୍କର ଶତ୍ରୁ ସାଜିବ ହିଁ ସାଜିବ। ସେଥିପାଇଁ ଲୋକେ ତାକୁ ସମୂଳେ ନିପାତ କରିବାର ଚେଷ୍ଟା କରିବେ ହିଁ କରିବେ। ତଥାପି କାହାକୁ ସନ୍ତୁଷ୍ଟ କରିବାକୁ ଯାଇ ତାର ପ୍ରଶଂସାରେ କେବେ ବି ଭଲ ଲୋକଟିଏ କିଛି କହିବ କି? ଆଉ ଯଦି ନ କହିବ ତେବେ ଅସୁବିଧାରେ ପଡ଼ିବା ନିଶ୍ଚିତ। ହେଲେ ଅସୁବିଧାରେ ପଡ଼ିବ ବୋଲି ସେ କ'ଣ ନିଜର ପ୍ରକୃତିକୁ ଛାଡ଼ିଦେବ କି? ଗଛରୁ ଥରେ ଆମେ ଫଳ ତୋଳିନେଲେ ସେ କ'ଣ ଆଉ ଫଳ ଫଳାଏ ନା? ଗାଈର ପହ୍ନାରୁ ଥରେ ଆମେ କ୍ଷୀର ଧୋଇନେଲେ ସେ କ'ଣ ତାପରେ ତାର ପହ୍ନାକୁ ଶୂନ୍ୟ କରିଦିଏ? ଗଛର ଡାଳ ଖଣ୍ଡେ ଆମେ କାଟିନେଲା ପରେ ଗଛ କ'ଣ ଆଉ ଥରେ ନୂଆ ଡାଳଟିଏ କଅଁଳେଇ ଦିଏ ନା? ଥରେ ବର୍ଷିଗଲା ପରେ କ'ଣ ମେଘରୁ ଆଉ ପାଣି ଝରେ ନା? ନୂଆ ମେଘ ସୃଷ୍ଟି ହୁଏ ନା? ସୂର୍ଯ୍ୟ ଥରେ ଉଦୟ ହୋଇ ଅସ୍ତ ଯାଇ ପୁଣି ଥରେ କ'ଣ ଉଦୟ ହୁଏ ନା? ବାରମ୍ବାର ଏସବୁ ହେଉଥାଏ। ବାସ୍, ଠିକ ସେହିଭଳି ସତ୍ପୁରୁଷ ଯେତେ ଧୋକା ଖାଇଲେ ବି, ଯେତେ ଲାଞ୍ଛିତ ହେଲେ ବି, ଯେତେ ପ୍ରତିବାଦ ପ୍ରତିରୋଧର ଶିକାର ହେଲେ ବି ସେ ସତ୍ପଥରେ ହିଁ ଚାଲିଥାଏ। କୌଣସି ନିନ୍ଦା ଅପମାନ ପ୍ରଶଂସାର ଅର୍ଥ ତା ପାଇଁ କିଛି ନାହିଁ। ପୃଥିବୀ ପ୍ରଳୟ ହେଲେ ବି ସେ ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲିଥାଏ। ଏ ପୃଥିବୀରେ ଅନେକ ମଣିଷ ହଠାତ୍ ହଠାତ୍ ପରିସ୍ଥିତି ପରିବେଶକୁ ନେଇ ରଙ୍ଗ ବଦଳାନ୍ତି। ଏବେ ଯେଉଁ କଥା କହୁଥାନ୍ତି ଟିକିଏ ପରେ ତାର ଠିକ ଓଲଟା କଥାଟି କହନ୍ତି। ନଦୀ ତାର ଗତିପଥ ବାରମ୍ବାର ବଦଳେଇଲା ପରି ନିଜର ଆଚରଣ ସେମାନେ ବଦଳାଉଥାନ୍ତି, ନିଜର କଥା ସେମାନେ ବଦଳାଉଥାନ୍ତି। ସେଭଳି ଲୋକେ କେବେ ବି କାହାରି ବିଶ୍ୱାସ ଭାଜନ ହୋଇପାରନ୍ତି ନାହିଁ। ତେଣୁ ଯଦି ଆପଣ ସମସ୍ତଙ୍କର ବିଶ୍ୱାସ ଭାଜନ ହେବାକୁ ଚାହାନ୍ତି, ତେବେ ତ ଆପଣ କେତୋଟି କଥାରେ ନିଜକୁ ସଂଯତ ରଖିବାକୁ ପଡ଼ିବ ହିଁ ପଡ଼ିବ ଏବଂ ସତ୍ପନ୍ଥା ସତ୍ପଥକୁ ଆଦରି ନେବାକୁ ପଡ଼ିବ ଆପଣଙ୍କୁ। ଏ ସଂସାର କେବେ ବି ସତ୍ପୁରୁଷମାନଙ୍କୁ, ଭଲ ଲୋକମାନଙ୍କୁ ସେମାନେ ବଞ୍ଚିଥିବା ଅବସ୍ଥାରେ ଗ୍ରହଣ କରିନାହିଁ, ବରଂ ସେମାନଙ୍କ ମୃତ୍ୟୁ ପରେ ତାଙ୍କ କଥା ସବୁକୁ ବଞ୍ଚେଇ ରଖିଛି ଏହି ଧରାବକ୍ଷରେ। ଅନୁକୂଳ ପରିସ୍ଥିତିରେ ମଣିଷର ପ୍ରକୃତି ଯାହା ରହେ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେହି ପ୍ରକୃତି ହିଁ ପ୍ରତ୍ୟେକ ମଣିଷର ରହିବା ଉଚିତ। ସିଂହ କ'ଣ ଶିକାର ନ ମିଳିଲେ କେବେ ଘାସ ଖାଏ? ନା ନା, ସିଂହ ଅପେକ୍ଷା କରେ ଶିକାର ପୁଣି ଥରେ ମିଳିବା ଯାଏ। ଅନେକ କାଉଙ୍କ ମେଳରେ ଏକା କୋଇଲି କ'ଣ କା ଶବ୍ଦ ସୃଷ୍ଟି କରେ? ନା ନା, କୋଇଲି ସବୁ ପରିସ୍ଥିତିରେ ସେହି କୁହୁ ଶବ୍ଦ ସୃଷ୍ଟି କରେ। ଅଭାବରେ ପଡ଼ିଲେ ସାଧୁ କ'ଣ ଚୋରି କରେ? ଦାରିଦ୍ର୍ୟର ଶିକାର ଭଲ ଲୋକ କ'ଣ କେବେ ଭିକ୍ଷା କରେ? ଲୋକେ ବାଡ଼େଇବାକୁ ଆସିଲେ କ'ଣ ସାଧୁ ମିଛ କହି କଥା ବଦଳେଇ ପ୍ରାଣ ବଞ୍ଚାଏ? ନିଜକୁ ବଡ଼ ପ୍ରମାଣିତ କରିବା ପାଇଁ ସାଧୁ କ'ଣ କେବେ ମିଛରେ ନିଜକୁ ପ୍ରଶଂସା କରି ନା ନା କାଳ୍ପନିକ କଥା କହେ? ହେ ବନ୍ଧୁ, ଯଦି ଆପଣ ସତ୍ପଥରେ ଚାଲିଛନ୍ତି ତେବେ ଆଉ ଭୟ କାହାକୁ? ଯାହା ବି ପ୍ରତିବନ୍ଧକ ଆସୁ ସେଇ ସତ୍ପଥରେ ହିଁ ଚାଲିବା ଜାରି ରଖନ୍ତୁ। ସତ୍ୟ ଦିନେ ପ୍ରକାଶିତ ହୁଏ, ସତ୍ୟ ଦିନେ ପ୍ରତିଷ୍ଠିତ ହୁଏ, କାରଣ ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଈଶ୍ୱର। ଯଦି ଆପଣ ସତ୍ପଥର ଯାତ୍ରୀ, ତେବେ ମନେ ରଖିଥିବେ ଈଶ୍ୱର ସଦା ଆପଣଙ୍କର ସହଯାତ୍ରୀ, ସେ ଚାଲିଥାନ୍ତି ଆପଣଙ୍କ ସାଥେ ସାଥେ, ଆପଣଙ୍କ ପାଖେ ପାଖେ। ତେବେ ଆଉ ଭୟ କାହାକୁ? ବାସ୍, ଆଜି ପାଇଁ ଏତିକି। ଭୁଲ ଯଦି କିଛି କହିଛି ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଏଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଚାଷବାସ କଥାର।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା

0: ତରଭୁଜ ଚାଷ ସମ୍ପର୍କରେ ତରଭୁଜ ଏମିତି ଏକ ଫଳ ଯେଉଁଥିରେ ଲାଇକୋପିନ୍ର ମାତ୍ରା ପ୍ରଚୁର ଥିବା ଯୋଗୁଁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ସେହିପରି ଏଥିରେ ଭିଟାମିନ୍ ଏ ରହିଥିବାରୁ ଏହା ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ। ତରଭୁଜ ଚାଷ ପାଇଁ ଶୁଷ୍କ ଉଷ୍ଣ ଓ କୁହୁଡ଼ି ବିହୀନ ଜଳବାୟୁ ସହିତ ଗରମ ଦିନ ଓ ଥଣ୍ଡା ରାତ୍ରିରେ ତରଭୁଜ ଚାଷ ପାଇଁ ଉପଯୁକ୍ତ ସମୟ। ମାଟିର ଉତ୍ତାପ 25-30 ଡିଗ୍ରୀ ସେଲସିୟସ୍ ରହିଲେ ଅଙ୍କୁରୋଦମ ଠିକ୍ ହୋଇଥାଏ। ଗଛ ବୃଦ୍ଧି ସମୟରେ 28-30 ଓ ଫଳ ସମୟରେ 24-27 ଡିଗ୍ରୀ ସେଲସିୟସ୍ ଓ ପାଚିଆ ସମୟରେ ଶୁଖିଲା ପାଗ ଥିବା ସ୍ଥାନରେ ଅମଳ ଓ ଫଳର ମାନ ବଢ଼ିଥାଏ। ତରଭୁଜ ଚାଷ ପାଇଁ ଉର୍ବର, ନିଗିଡ଼ା ଓ ଅମ୍ଳତା 6.5-7.0 ମଧ୍ୟରେ ଥିଲେ ତରଭୁଜ ଚାଷ ଭଲ ହୋଇଥାଏ। ସରଳ କିସମ ପାଇଁ ବାଲି ଦୋରସା ଓ ବିଳମ୍ବ କିସମ ପାଇଁ ଦୋରସା ମାଟିରେ ତରଭୁଜ ଚାଷ ଭଲ ହୋଇଥାଏ। ନଦୀପଠା ଓ ନଦୀ ବାଲିରେ ମଧ୍ୟ ଏହି ଚାଷ କରାଯାଇପାରେ। ତରଭୁଜର ଉନ୍ନତ କିସମଗୁଡ଼ିକ ହେଲା ଆର୍କା ମାଣିକ, ଲାଲ ସୋନା, ଶଙ୍କର କିସମ ହେଲା ମାଧୁରୀ, ମାୟା, ଅପୂର୍ବ। ତରଭୁଜ ଚାଷ ପାଇଁ ଏକର ପ୍ରତି 400-800 ଗ୍ରାମ ମଞ୍ଜି ଦରକାର ହୋଇଥାଏ। ମଞ୍ଜି ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ କାର୍ବୋଡାଜିମ୍ 1 ଗ୍ରାମ ଓ ଥିରାମ 2 ଗ୍ରାମ 1 ଲିଟର ପାଣିରେ ମିଶାଇ 10-12 ଘଣ୍ଟା ବତୁରାଇ ଛାଣି ଦିଅନ୍ତୁ। ଥଣ୍ଡା ପାଣିରେ ଗଜା ଶୀଘ୍ର ବାହାରିବା ପାଇଁ ବତୁରା ମଞ୍ଜିକୁ ଓଦା କନାରେ ବୁଡ଼ାଇ ଉଷୁମ ସ୍ଥାନରେ 24-48 ଘଣ୍ଟା ରଖନ୍ତୁ। ତରଭୁଜ ଚାଷରେ ଜମିକୁ 2-3 ଓଡ଼ ଗୁଣ୍ଡ ଚାଷ କରି ଅନାବନା ଗଛ ବାଛି ଦିଅନ୍ତୁ। ଧାଡ଼ିକୁ ଧାଡ଼ି 1.2 ମିଟର ଓ ମନ୍ଦାକୁ ମନ୍ଦା 1.2 ମିଟର ବ୍ୟବଧାନରେ 45-60 ସେଣ୍ଟିମିଟର ଲମ୍ବ, ପ୍ରସ୍ତ ଓ 30 ସେଣ୍ଟିମିଟର ଗଭୀର ଗାତ ଖୋଳି ଉପର ମାଟି 1 ଏକର ପ୍ରତି 6-10 ଟନ୍ କମ୍ପୋଷ୍ଟ, ମୂଳସାର ଓ କାର୍ବୋଫ୍ୟୁରାନ୍ ଏକରକୁ 8 କିଲୋଗ୍ରାମ ଫିବୋନେଲ୍ ମିଶାଇ ଗାତ ପୂରଣ କରି ଜଳସେଚନ କରନ୍ତୁ। ଗଜା ବାହାରିବାର 3-4 ଗୋଟି ମଞ୍ଜି 2 ସେଣ୍ଟିମିଟର ଗଭୀରରେ ଦିଅନ୍ତୁ। ତରଭୁଜ ଚାଷରେ ସାରର ଉପାଦାନ ଲଗାଇବା ସମୟରେ ଏକର ପ୍ରତି 11 କିଲୋଗ୍ରାମ ଯବକ୍ଷାର ଯାନ, 15-20 ଦିନରେ ଏକର ପ୍ରତି 55 କିଲୋଗ୍ରାମ ଯବକ୍ଷାର ଯାନ ଓ 30-35 ଦିନରେ ଏକର ପ୍ରତି 5.5 କିଲୋଗ୍ରାମ ଯବକ୍ଷାର ଯାନ ସାର ପ୍ରୟୋଗ କରନ୍ତୁ। ଆହୁରି ଫସ୍ଫରସ୍ ଲଗାଇବା ସମୟରେ ଏକର ପ୍ରତି 22 କିଲୋଗ୍ରାମ, ପଟାସିୟମ୍ ଲଗାଇବା ସମୟରେ ଏକର ପ୍ରତି 22 କିଲୋଗ୍ରାମ ପ୍ରୟୋଗ କରନ୍ତୁ। ହାଇବ୍ରିଡ୍ କିସମରେ ପ୍ରାୟ 4 ଗୁଣ ଯବକ୍ଷାର ଯାନ, 2 ଗୁଣ ଫସ୍ଫରସ୍ ଓ ପଟାସ୍ ବ୍ୟବହାର କରନ୍ତୁ। ଅଧିକ ଉତ୍ତାପ ଓ ଅଧିକ ଯବକ୍ଷାରଜନ ସାର ମାଟିରେ ରହିଲେ ଅଣ୍ଡିରା ଫୁଲ ଅଧିକ ହୁଏ, ସେଥିପାଇଁ ସମସ୍ତ ସାର ଫୁଲ ହେବା ପୂର୍ବରୁ ଦିଅନ୍ତୁ। ଫଳ ହେବା ପରେ 15-20 ଦିନ ବ୍ୟବଧାନରେ 3-4 ଥର ୟୁରିଆ 1 ଲିଟର ପାଣିରେ 10 ଗ୍ରାମ ସିଞ୍ଚନ କରନ୍ତୁ, ଫଳରେ ଫଳର ଆକାର ବୃଦ୍ଧି ପାଇଥାଏ। ମଞ୍ଜି ଲଗାଇବାର 10 ଦିନ ମଧ୍ୟରେ ଖାଲି ଥିବା ସ୍ଥାନରେ ପଲିଥିନ୍ରେ ଥିବା ନୂତନ ଚାରା ଲଗାନ୍ତୁ। ମନ୍ଦା ପ୍ରତି 1-2 ଗୋଟି ସୁସ୍ଥ ଚାରା ରଖି ଚାରିପତ୍ର ଅବସ୍ଥାରେ ଅଧିକ ଚାରା ଉପାଡ଼ି ଦିଅନ୍ତୁ। ତେଣୁ ଅଗକୁ ଛିଣ୍ଡାଇ 2-4 ଗୋଟି ଶାଖା ବିଭିନ୍ନ ଦିଗକୁ ବଢ଼ିବାକୁ ଦିଅନ୍ତୁ। ଗଛ ପ୍ରତି 2-3 ଗୋଟି ଫଳ ରଖି ଅନ୍ୟ ଫଳ ଛିଣ୍ଡାଇ ଦେଲେ ଫଳର ଆକାର ବୃଦ୍ଧି ପାଇଥାଏ। ବତର ଓ ପାଗ ଦେଖି 5-15 ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ। ଜଳସେଚନ ସମୟରେ ପତ୍ର, ଲଟା ବା ଫଳରେ ପାଣି ଲାଗିବା ଅନୁଚିତ। ତରଭୁଜ ମଞ୍ଜି ଲଗାଇବାର 90-120 ଦିନ ମଧ୍ୟରେ ଫଳ ଅମଳ କରାଯାଏ।
1: ଚାଷବାସ କଥା ଶୁଣିଲେ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଞ୍ଚଳରେ କୁଭିକନ୍ଧ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ସେମାନେ ମଧ୍ୟ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ନାଚ କରିଥାନ୍ତି ଏବଂ ଗୀତ ମଧ୍ୟ ଗାଇଥାନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଶୁଣିବା କୁଭିକନ୍ଧ ସମ୍ପ୍ରଦାୟର ଡାଆ ଅର୍ଥାତ୍ ଯୁବତୀ ଏବଂ ଢାଙ୍ଗଡ଼ା ଅର୍ଥାତ୍ ଯୁବକମାନେ ଚିହ୍ନା ପରିଚୟ ହେବା ସମୟର ଗୀତ। ପରିବେଷଣ କରିଛନ୍ତି ବଣ୍ଡାଗୁଡ଼ା ଗ୍ରାମର ହେମଲତା ହନ୍ତାଳ ଏବଂ ସାଥୀ।

ଚୈତ ପର୍ବ ସମୟରେ କୁଭିକନ୍ଧ ଭାଇ ଭଉଣୀମାନେ ରାତିରେ ନିଜ ଗାଁର ପ୍ରତ୍ୟେକ ଘରୁ ଚାଉଳ ପଇସା ଇତ୍ୟାଦି ଗୀତ ଗାଇ ଗାଇ ମାଗନ୍ତି। ଏହାକୁ ସେମାନେ ଦୁର୍ଲା ମାଗିବା କହନ୍ତି। ଏଥିରୁ ଯାହା ପଇସା ମିଳେ ସେଥିରେ ସେମାନେ ଲନ୍ଦା କିଣି ଆଣି ପିଅନ୍ତି ଓ ମିଳିଥିବା ଚାଉଳ ତଥା ପନିପରିବାରେ ଗାଁର ସବୁ ଲୋକ ମିଶି ଭୋଜି କରନ୍ତି ଓ ମନ ଖୁସିରେ ଗୀତ ଗାଆନ୍ତି, ନାଚନ୍ତି। ଏଥର କୁଭିକନ୍ଧ ଭାଇ ଭଉଣୀମାନଙ୍କର ଦୁର୍ଲା ଗୀତ ଆସନ୍ତୁ ଶୁଣିବା।

ଲାଗିଛି ସୁଖ ଦୁଃଖର ସାଥୀ ଆକାଶବାଣୀ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ। ଏଥିରେ କଥାରେ ଗୀତରେ ଏ କ୍ରମରେ ଶୁଣିବେ କଣ୍ଠଶିଳ୍ପୀ ହରିହରନଙ୍କ ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା। ପରେ ପରେ ଯୁବବର୍ଗ ଓ କ୍ୟାରିୟର କନ୍ଫ୍ୟୁଜନ୍ ସମ୍ପର୍କରେ ସାକ୍ଷାତକାରଟିଏ ଶୁଣିବେ। ହ୍ୟାଲୋ ସାରଦା ଲାଗ୍ବା ଗୀତ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ପ୍ରଚାରିତ ହେବ ସନ୍ଧ୍ୟା 6:20। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦୀପଦ କଥା କ୍ରମରେ ମା ଓ ଭଉଣୀମାନଙ୍କ ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ସାକ୍ଷାତକାରଟି। ରାତି 8:15 ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:03 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମୋଟ 23,437 କୋଟି ଟଙ୍କା ବ୍ୟୟର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ବୈଠକରେ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରୋଡ୍ ଶୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

0: ଶ୍ରୀ ମାଝୀ କହିଛନ୍ତି ପୂର୍ବୋଦୟ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଓ ବ୍ୟବସାୟିକ ସଂଘଗୁଡ଼ିକ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଥିଲେ। ଶ୍ରୀ ମାଝୀ ଆଜି ମଧ୍ୟ ବିଶିଷ୍ଟ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। କୋରାପୁଟ ପୌର ପରିଷଦ ଦ୍ୱାରା କରାଯାଇଥିବା କଫି ସେଲ୍ଫି ପଏଣ୍ଟ, ଲବଣ ସତ୍ୟାଗ୍ରହ ସ୍ମାରକୀ ଏବଂ ରାଜୀବ ଗାନ୍ଧି ଶିଶୁ ଉଦ୍ୟାନର ଉନ୍ନତିକରଣ ପ୍ରକଳ୍ପ ଏଥିରେ ସାମିଲ ହୋଇଛି। ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଆମ ସଂସ୍କୃତି ପରମ୍ପରା ଐତିହ୍ୟ ଓ ଅସ୍ମିତାର ଜୀବନ୍ତ ପ୍ରତିଛବି ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଭୁବନେଶ୍ୱର ବୟନଭବନଠାରେ ବୟନିକାର 70ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ବୁଣାକାରମାନଙ୍କୁ ଜୀବିକା ଯୋଗାଇ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ମୌସୁମୀ ଋତୁରେ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ସମସ୍ତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ମ୍ୟାନହୋଲ୍ଗୁଡ଼ିକର ଯାଞ୍ଚ କରିବା ବାଧ୍ୟତାମୂଳକ ରହିଛି। ଏହାସହ ତଳିଆ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଅସ୍ଥାୟୀ ସହାୟତା କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଭୁବନେଶ୍ୱର କଟକରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଦୀର୍ଘକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେବ ବୋଲି ବୈଠକରୁ ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ହେବ ବୋଲି ସୂଚନା ମିଳିଛି। ପୁରୀ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ସହକାରୀ ଅଧ୍ୟାପକ ଏବଂ ସହାୟକ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିଲାଗି ଗତକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଉତ୍କଳ, ଫକୀରମୋହନ, ରମାଦେବୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସରକାର ଯୁବ ଖେଳାଳିମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଯୋଗାଇ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ବୁଲି ଦେଖିବା ସହ ମନ୍ତ୍ରୀ ଶ୍ରୀ ସୁରଜ ସେଠାରେ ଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଏବଂ ମାନସିକ ବିକାଶକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲାର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ଶ୍ରୀରାମ ମନ୍ଦିର ଛକରୁ ପୁଲିସ୍ ପଡ଼ିଆ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ନର୍ସିଂ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରିଠାରେ ଗତକାଲି ସର୍ବାଧିକ ତାପମାତ୍ରା 39.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଆଲୋଚକ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
2: ଅନ୍ୟମାନଙ୍କ ତୁଳନାରେ ବୟସ୍କ ଲୋକମାନଙ୍କର ପଡ଼ିଯିବାର ସମ୍ଭାବନା ବେଶୀ ଥାଏ। ସମୟ ସମୟରେ ପଡ଼ିଯିବା ଦ୍ୱାରା ଅତି ଶୋଚନୀୟ ଖଣ୍ଡିଆ ଓ ଗଭୀର କ୍ଷତମାନ ସୃଷ୍ଟି ହୋଇଥାଏ। ହାଡ଼ ଭାଙ୍ଗିଯାଇଥାଏ, ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୁଏ, ପେଟ ଭିତରର ବିଭିନ୍ନ ଅଙ୍ଗ ଯଥା ଯକୃତ ଓ ସ୍ପ୍ଲିନ୍ ଇତ୍ୟାଦିରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥାଏ। ଏହି ରକ୍ତସ୍ରାବମାନ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟି ଅନେକ ସମୟରେ ମୃତ୍ୟୁମୁଖରେ ପଡ଼େ। ମୁଣ୍ଡବୁଲା ପ୍ରାପ୍ତ ବୟସର ଏକ ସାଧାରଣ ସମସ୍ୟା। ଏହା ସମୟ ସମୟରେ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟିକୁ ଚାଲିବା ମଧ୍ୟ କଷ୍ଟକର ହୋଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଅଧିକ ଥାଏ।

0: ସେହିପରି ସିଙ୍କୋପ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟା ବୟସ୍କ ଲୋକମାନଙ୍କଠାରେ ଅନେକ ପରିମାଣରେ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣ ହେଉଛି ଖୁବ୍ ଅଳ୍ପ ସମୟ ପାଇଁ ଲୋକଟିର ଚେତା ବୁଡ଼ିଯାଇଥାଏ ଓ ସେ ତଳେ ପଡ଼ିଯାଇଥାଏ। ଅପସ୍ମାର ରୋଗ ବା ଏପିଲେପ୍ସି ତଳେ ପଡ଼ିଯିବାର ଆଉ ଏକ କାରଣ। ଅନେକ ପ୍ରକାରର ଅପସ୍ମାର ରୋଗ ରହିଛି। ପ୍ରାପ୍ତ ବୟସ୍କଙ୍କଠାରେ ଅପସ୍ମାର ଅଧିକ ପରିମାଣରେ ଦେଖାଯାଇଥାଏ। ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମିଯିବା ଓ ବ୍ରେନ୍ ଟ୍ୟୁମର ଇତ୍ୟାଦି ଅପସ୍ମାର ରୋଗର ମୁଖ୍ୟ କାରଣ। ଦୃଷ୍ଟିଶକ୍ତିରେ ଅସୁବିଧା ଯୋଗୁଁ ମଣିଷ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ବୟସ ବଢ଼ିବା ସାଙ୍ଗକୁ ଅନେକ ଦୃଷ୍ଟିଜନିତ ଅସୁବିଧା ସୃଷ୍ଟି ହୋଇଥାଏ। ତନ୍ମଧ୍ୟରୁ ମୋତିଆବିନ୍ଦୁ ଏକ ଅତି ସାଧାରଣ ସମସ୍ୟା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ବୟସ ବଢ଼ିବା ସାଙ୍ଗକୁ ଲୋକଙ୍କଠାରେ ମୋତିଆବିନ୍ଦୁର ପରିମାଣ ବଢ଼ି ବଢ଼ି ଚାଲେ। ଏହି ମୋତିଆବିନ୍ଦୁର ଚିକିତ୍ସା ଅତି ସହଜ ସାଧ୍ୟ ହେଲେ ମଧ୍ୟ ଚିକିତ୍ସା କରାଇବାରେ ହେଳା ହେଲେ ଲୋକଟିର ଦୃଷ୍ଟିଶକ୍ତି ଗଭୀର ଭାବରେ ହ୍ରାସ ପାଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଆଖିର ରେଟିନା ଓ ମାକୁଲାଠାରେ ବୟସଜନିତ କ୍ଷୀଣତା ବା ଡିଜେନେରେସନ ପ୍ରାପ୍ତ ବୟସରେ ଦୃଷ୍ଟିଶକ୍ତି ହ୍ରାସର ଅନ୍ୟ କାରଣ। ବିଭିନ୍ନ ପ୍ରକାରର କାନର ରୋଗ ଯୋଗୁଁ ମଣିଷ ତଳେ ପଡ଼ିଯାଇପାରେ। ବିଭିନ୍ନ ମାଂସପେଶୀ ଓ ଗଣ୍ଠି ଦୁର୍ବଳତା ଯୋଗୁଁ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଅଷ୍ଟିଓ ଆର୍ଥରାଇଟିସ୍ ନାମକ ଏକ ଗଣ୍ଠି ରୋଗ ବହୁଳ ପରିମାଣରେ ପ୍ରାପ୍ତ ବୟସରେ ଦେଖାଯାଏ। ଏହି ରୋଗରେ ଗଣ୍ଠି ଭିତରେ ଥିବା କାର୍ଟିଲେଜ୍ ନଷ୍ଟ ହୋଇଯାଏ ଓ ଗଣ୍ଠିଟି ଜାମ୍ ବା ଷ୍ଟିଫ୍ ହୋଇ ବାଲାନ୍ସ ରହେନି। ତା ସାଙ୍ଗକୁ ଗଣ୍ଠିଟି ମଧ୍ୟ ଦରଜ ହୁଏ, ଚାଲିବା କଷ୍ଟ ହୁଏ ଓ ବେଳେବେଳେ ଗଣ୍ଠିଟି ବଙ୍କା ହୋଇଯାଏ ଓ ତାହା ତଳେ ପଡ଼ିବାର ଅନେକ ସମୟରେ କାରଣ ହୋଇଥାଏ। ମାଂସପେଶୀ ଦୁର୍ବଳତା ବା ସାର୍କୋପେନିଆ ବୟସ୍କମାନଙ୍କର ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା ଓ ତଳେ ପଡ଼ିଯିବାର କାରଣ। କାହିଁକି ନା ଅଣ୍ଟା ଓ ଆଣ୍ଠୁ ଇତ୍ୟାଦିର ମାଂସପେଶୀ ସବୁ ଦୁର୍ବଳ ହୋଇଯାଏ ଓ ତାର ପରିମାଣ କମିଯାଏ, ତେଣୁ ଲୋକଟି ତଳେ ପଡ଼ିଯିବାର ସମ୍ଭାବନା ଥାଏ। ସିଧା ହୋଇ ଠିଆ ହେବା ଓ ଭାରି ଜିନିଷ ଉଠାଇବା ତାଙ୍କ ପକ୍ଷରେ କଷ୍ଟକର ହୁଏ। ଅଣ୍ଟା ଓ ଗୋଡ଼ର ମାଂସପେଶୀ ଦୁର୍ବଳ ହେବା ଦ୍ୱାରା ଲୋକଟି ଚାଲିପାରେନି ଓ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ଗାଧୁଆଘର ଓ ପାଇଖାନାରେ ତଳେ ପଡ଼ିଯିବା ଏକ ସାଧାରଣ ଘଟଣା। ଗାଧୁଆଘର ଓ ପାଇଖାନାକୁ ସେଥିପାଇଁ ଶୁଖିଲା ରଖିବା ଓ ଆଲୋକିତ ରଖିବା ଅତ୍ୟନ୍ତ ଜରୁରୀ। ବୟସ୍କ ଲୋକମାନେ ବ୍ୟବହାର କରୁଥିବା ଗାଧୁଆଘର ଓ ପାଇଖାନା ଖୋଲା ରଖିବା ଉଚିତ ଓ କାନ୍ଥର ଭିତର ପଟେ ରେଲିଂ ରହିବା ଉଚିତ। ଚାଲିବା ସମୟରେ ମାଂସପେଶୀ ଗୁଡ଼ିକ ଫ୍ରି ହୋଇନଥାଏ ଏବଂ ତାହା ଫିଟେ ନାହିଁ, ଯାହାଦ୍ୱାରା କି ତଳେ ପଡ଼ିଯିବାର ସମ୍ଭାବନା ରହିଥାଏ। ପାର୍କିନସନିଜିମ୍ ନାମକ ଏକ ରୋଗ ପ୍ରାପ୍ତ ବୟସରେ ଅତି ସାଧାରଣ ଭାବରେ ଦେଖାଯାଇଥାଏ। ଏହି ରୋଗରେ ରୋଗୀ ଆଗକୁ ନଇ ପଡ଼େ ଏବଂ ଧୀରେ ଧୀରେ ଚାଲେ ଓ ହାତ ଗୋଡ଼ ଥରା ହୋଇଥାଏ, ଯାହାଦ୍ୱାରା ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ଛାତି ହେଉ ବା ପେଟ ହେଉ କିମ୍ବା ବଡ଼ ବଡ଼ ଗଣ୍ଠି ଭିତରେ ଅନେକ ସମୟରେ ରକ୍ତସ୍ରାବ ହୋଇଥାଏ। ଏହିସବୁ ଅତ୍ୟନ୍ତ ଶୋଚନୀୟ ଘଟଣା ଓ ସେଗୁଡ଼ାକ ତୁରନ୍ତ ଚିକିତ୍ସା ନକଲେ ରୋଗୀ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ପ୍ରତ୍ୟେକ ଘରେ ବୟସ୍କ ବ୍ୟକ୍ତିମାନେ ଥିଲେ ସେମାନଙ୍କର ଏହିସବୁ ପଡ଼ିଯିବାର କାରଣ ସବୁ ଆଲୋଚନା କରି ତାର ବିଧି ବ୍ୟବସ୍ଥା ବା ଚିକିତ୍ସା କଲେ ପଡ଼ିଯିବା ବା କ୍ଷତ ହେବାର ସଂଖ୍ୟା ପରିମାଣ କମିଯାଇଥାଏ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ। ଆଲୋଚକ ଥିଲେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ମୁଖ୍ୟ ସମ୍ବାଦ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଆସାମ ବିଧାନସଭା ନିର୍ବାଚନ ପରେ ନୂତନ ସରକାର ଗଠନ ନେଇ ପ୍ରକାଶ ପାଇଲା ତତ୍ପରତା। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicketରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956

ମାନଙ୍କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଗତକାଲି ମୋଟ 23,437 କୋଟି ଟଙ୍କା ବ୍ୟୟ ଅଟକଳର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ କପା ଉତ୍ପାଦନ ମିଶନ କପାସ କ୍ରାନ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଦେଶରେ କପା ଚାଷୀଙ୍କ ଉନ୍ନତି ତଥା ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ 5,669 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପଦକ୍ଷେପ ଦ୍ୱାରା 32 ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଶ୍ରୀ ବୈଷ୍ଣବ କହିଛନ୍ତି ସରକାରଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ଫସଲ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବହୁଳ ଉପଯୋଗକୁ ଏହି ମିଶନ ପ୍ରୋହାହନ ପ୍ରଦାନ କରିବା ସହିତ ରୋଗ ଏବଂ କୀଟପତଙ୍ଗ ପ୍ରତିରୋଧକ ଉଚ୍ଚ ଅମଳକ୍ଷମ ବିହନ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭିଏତନାମ ରାଷ୍ଟ୍ରପତି ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଏତଦ୍ବ୍ୟତୀତ ଭିଏତନାମର ବ୍ୟବସାୟିକ ନେତୃବୃନ୍ଦଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଗତ ଏପ୍ରିଲ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋଲାମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଭିଏତନାମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ସ୍ୱାଗତ କରାଯିବ। ପରେ ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଭିଏତନାମ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ତୋ ଲାମ୍ଙ୍କର ଏହି ଗସ୍ତ ଅବସରରେ ସେ ଆଜି ବିଶ୍ୱବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୁ ହାଉସ୍ ବକ୍ତୃତା ପ୍ରଦାନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଭିଏତନାମ ରାଷ୍ଟ୍ରପତି ତାଙ୍କର ସମ୍ପ୍ରତି ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବା ସହିତ ଦୁଇ ଦେଶର ସମ୍ପର୍କକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ଦିଗରେ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭାରତରେ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁସ୍ ଦେଶାଇ କହିଛନ୍ତି 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 206 ସିଟ୍ରେ ବିଜୟୀ ହୋଇ ଏକ ଐତିହାସିକ ବିଜୟ ହାସଲ କରିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମାତ୍ର 80 ସିଟ୍ ପାଇବାରେ ସକ୍ଷମ ହୋଇଛି। ସେହିଭଳି ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ କରିଥିବାବେଳେ ପୁଡୁଚେରୀରେ ଏନ୍ଡିଏ ମୋଟ 30ରୁ 18 ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ସ୍ୱଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 9 ତାରିଖ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ସେଠାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଇତିମଧ୍ୟରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ।

0: ଅନ୍ୟପକ୍ଷରେ ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କ ନାମକୁ ଅନୁମୋଦନ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସର ଫୁଜାଇରାଠାରେ ଇରାନ୍ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣାରେ ତିନି ଜଣ ଭାରତୀୟ ନାଗରିକଙ୍କ ଆହତ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ନାଗରିକ ଏବଂ ଭିଭିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ। କେବଳ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହିତ ସଂଯୁକ୍ତ ଆରବ ଏମିରେଟ୍ ସହିତ ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ତଥା ବାଧାମୁକ୍ତ ଜାହାଜ ଚଳାଚଳ ଦ୍ୱାରା ଆଞ୍ଚଳିକ ଶାନ୍ତି ସ୍ଥିରତା ବଜାୟ ରହିବା ସହିତ ବିଶ୍ୱସ୍ତରରେ ଶକ୍ତି ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଇରାନ୍ର ଏହି ଆକ୍ରମଣକୁ ଜାପାନ ଆୟାରଲାଣ୍ଡ ଅଷ୍ଟ୍ରିଆ ସାଉଦି ଆରବ ଓ ଜୋର୍ଡାନ୍ ସମେତ ବହୁ ଦେଶ ନିନ୍ଦା କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବୈଦ୍ୟୁତିକ ଯାନ କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଟୋ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଜୀବାଶ୍ମ ଇନ୍ଧନର ବିକଳ୍ପ ଏବଂ ଏହାର ପ୍ରୋହାହନ ଦିଗରେ ଏକ ସମନ୍ୱିତ ଗବେଷଣା ଜାରି ରହିଛି। ଏ କ୍ଷେତ୍ରରେ କୃଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ଏଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମଦନୀତି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପାଇଁ ବରିଷ୍ଠ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଦାୟିତ୍ୱ ଅର୍ପଣ ନେଇ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରୁ ଓହରିଯିବାକୁ ଅଗ୍ରାହ୍ୟ କରିବା ପରେ ଆପ୍ ନେତାମାନେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଶର୍ମା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 155 ରନ୍ କରିଥିଲା। ଦଳ ପକ୍ଷରୁ ସମୀର ରିଜ୍ଭି ଅପରାଜିତ 40 ରନ୍ କରିବା ସହିତ ତ୍ରିଷ୍ଟାନ୍ ଷ୍ଟପ୍ସ 38 ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନୁର୍ ଅହମ୍ମଦ 2 ୱିକେଟ୍ ଅକ୍ତିଆର କରିଛନ୍ତି। 156 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ 17 ଓଭର ଓ 3 ବଲ୍ରେ 2 ୱିକେଟ୍ ହରାଇ 159 ରନ୍ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ 87 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ।

ଆରମ୍ଭ ଓ ଶେଷ ଏହି ଦୁଇଟି ଶବ୍ଦ ମଧ୍ୟରେ ଲୁଚିଥାଏ ସମ୍ପୂର୍ଣ୍ଣ ଜୀବନର କାହାଣୀ। ଜୀବନର ଆରମ୍ଭ ହୁଏ ଏକ ନୂଆ ସକାଳ ପରି ନିର୍ମଳ ଏବଂ ଆଶାର ଆଲୋକ।

0: ଭରି ଭରି, ଯେଉଁଠି କୌଣସି ଭୟ ନାହିଁ କି ଦୁଃଖ ବି ନାହିଁ। ଥାଏ ତ କେବଳ ସ୍ୱପ୍ନ ଓ ସମ୍ଭାବନା। ଏକ ଶିଶୁର ହସରେ ଯେପରି ସମଗ୍ର ପୃଥିବୀର ସୁଖ ଲୁଚିଥାଏ, ସେହିପରି ଆରମ୍ଭ ଆମକୁ ଜୀବନର ସୁନ୍ଦରତା ଶିଖାଏ।
1: କିନ୍ତୁ ସମୟ ସହିତ ଆମେ ଅନୁଭବ କରୁ ଅନେକ ସଫଳତା, ବିଫଳତା, ହସ ଏବଂ ଲୁହ। ଏହିସବୁ ଅନୁଭବ ଆମକୁ ଗଢ଼ି ତୋଳେ, ଆମକୁ ଶକ୍ତିଶାଳୀ କରେ। କହିବାକୁ ଗଲେ ଜୀବନ ଏକ ଯାତ୍ରା, ପ୍ରତ୍ୟେକ ଦିନ ନୂଆ କିଛି ଶିଖିବାକୁ ମିଳେ।
0: ଯଦି ଆମେ ଶେଷ ବିଷୟରେ କଥା ହେବା, ତାହେଲେ ଏହା କେବଳ ଅନ୍ତ ନୁହେଁ, ବରଂ ଏକ ନୂଆ ଆରମ୍ଭ।

0: ଆମକୁ ଶକ୍ତିଶାଳୀ କରେ। କହିବାକୁ ଗଲେ ଜୀବନ ଏକ ଯାତ୍ରା, ପ୍ରତ୍ୟେକ ଦିନ ନୂଆ କିଛି ଶିଖିବାକୁ ମିଳେ।
1: ଯଦି ଆମେ ଶେଷ ବିଷୟରେ କଥା ହେବା, ତାହେଲେ ଏହା କେବଳ ଅନ୍ତ ନୁହେଁ, ବରଂ ଏକ ନୂଆ ଆରମ୍ଭର ରାସ୍ତା। ଯେପରି ସୂର୍ଯ୍ୟାସ୍ତ ପରେ ନୂଆ ସକାଳ ଆସେ, ସେହିପରି ଜୀବନର ଶେଷ ମଧ୍ୟ ନେଇ ଆସେ ନୂଆ ଆଶା। ଆମେ ଯାହା ଛାଡ଼ି ଯାଉଛୁ, ସେହି ସ୍ମୃତି, ସେହି ପ୍ରେମ, ଏହା ହିଁ ତ ଆମର ସତ୍ୟ।
0: ତେଣୁ ଆରମ୍ଭ ଏବଂ ଶେଷ ମଝିରେ ଥିବା ଏହି ଜୀବନକୁ ଖୁସିରେ ବିତେଇବା।
1: ହଁ, ପ୍ରତିଟି ଦିନକୁ ଭଲ ପାଇବା ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ମରଣୀୟ କରିବା। ତେବେ ଆସନ୍ତୁ ନା ଆଜିର ଦିନଟିକୁ ଖୁସିରେ ଭରି ନେବା ବିବିଧା ସହିତ। ତେବେ ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର ବିବିଧାରେ। ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସସ୍ମିତା।

0: ଜଣେ ସାଧାରଣ ଝିଅ, କିନ୍ତୁ ସ୍ୱପ୍ନ ଅସାଧାରଣ। ତାଙ୍କ ଗଳାରେ ଥିବା ମେଡେଲ ବା ପଦକ କେବଳ ଧାତୁ ନୁହେଁ, ସେଇଟା ତାଙ୍କର ଅନେକ ଦିନର ପରିଶ୍ରମ, ଲୁହ ଓ ବିଶ୍ୱାସର ପରିଣାମ।
1: ସବୁ କଷ୍ଟ ସହି ସେ ଆଗକୁ ବଢ଼ିଲେ ନିଜର ବିଶ୍ୱାସ ବଳରେ। ଆମର ଆଜିର ଅତିଥି ଜଣେ ଝିଅ, ସେ ସବୁ ଝିଅମାନଙ୍କ ପାଇଁ ଏକ ପ୍ରେରଣା ଆଉ ଉଦାହରଣ।
0: ସେ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନ ଦେଖିବା ଯଦି ସାହସ, ତାହାକୁ ସତ କରିବା ହିଁ ଜିତି ମନୋଭାବ।
1: ଯଦି ମନରେ ଜିଦ୍ ଭାବ ଅଛି, ତେବେ ଆକାଶ ମଧ୍ୟ ଦୂର ନୁହେଁ।
0: ସେ କେବଳ ଖେଳ ଖେଳୁ ନଥିଲେ, ସେ ପ୍ରତ୍ୟେକ ପାଦେ ପାଦେ ନିଜ ସ୍ୱପ୍ନକୁ ସନ୍ତୁଳିତ କରୁଥିଲେ।
1: ଆଜିର ଅତିଥି କେବଳ ଜଣେ ଖେଳାଳି ନୁହନ୍ତି, ସେ ଏକ ପ୍ରେରଣା, ଯାହା ଆମକୁ ଶିଖାଏ ଝୁଣ୍ଟି ପଡ଼ିଲେ ପୁଣି ଉଠିବା, ରହିବାନି କେବେ ଆଗକୁ ବଢ଼ିବା ଏବଂ କେବେ ହାର ନ ମାନିବା।
0: ପ୍ରତ୍ୟେକ ବାଧା ତାଙ୍କ ପାଇଁ କେବଳ ଏକ ବାଧା ନଥିଲା, ତାହା ଥିଲା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ସେ ଯେପରି ସେଗୁଡ଼ିକୁ ଲଙ୍ଘିଲେ ତାହା ଦେଖି ବୁଝିପାରିବା ଯେ ସଫଳତା ସହଜ ନୁହେଁ, କିନ୍ତୁ ଦୃଢ଼ ସଂକଳ୍ପ ଥିଲେ ଅସମ୍ଭବ ବି ତ କିଛି ନୁହେଁ। ତେବେ ସମୟ ହେଲାଣି ଆଜିର ଅତିଥିଙ୍କୁ ଭେଟିବାର।
1: ସେ ହେଉଛନ୍ତି ନାରାୟଣପାଟଣାର କବିତା ତାଡ଼ିଙ୍ଗି। ଖେଲୋ ଇଣ୍ଡିଆରେ ହାଇ ଜମ୍ପ ଏବଂ ହଡ଼ଲ ବ୍ୟାଲେନ୍ସ ରେସ୍ରେ ସଫଳତା ହାସଲ କରିଛନ୍ତି। ତାଙ୍କ ସହିତ କଥା ହେଉଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
3: ଥ୍ୟାଙ୍କ ୟୁ ମ୍ୟାମ୍।
2: ଆମେ ଆଗକୁ କଥା ହବୁ ଆପଣଙ୍କ ସହିତ, କିନ୍ତୁ ପ୍ରଥମେ ଆମେ ଆପଣଙ୍କଠୁ ଆପଣଙ୍କ ପରିଚୟ ଜାଣିବାକୁ ଚାହୁଁଛୁ। ଆପଣ ଟିକେ ଆପଣଙ୍କର ପରିଚୟ ଦେଇଦିଅନ୍ତୁ।
3: ମୋ ନାଁ ହେଉଛି କବିତା ତାଡ଼ିଙ୍ଗି, ଆଉ ମୁଁ ଡିଷ୍ଟ୍ରିକ୍ଟ କୋରାପୁଟ ବ୍ଲକ ନାରାୟଣପାଟଣା ଗ୍ରାମ ବାରି। ମୋ ବାବାଙ୍କ ନାଁ ଗିରି ତାଡ଼ିଙ୍ଗି, ମାଙ୍କ ନାଁ ବିଞ୍ଜ ତାଡ଼ିଙ୍ଗି।
2: ଏବେ ଆପଣ ବହୁତ ବଡ ସଫଳତା ହାସଲ କରିଛନ୍ତି, ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ନେଇକି ଆସିଛନ୍ତି, ତ କେମିତି ଲାଗୁଛି ଏହି ସଫଳତା ଆପଣଙ୍କୁ?
3: ଏହି ସଫଳତା ପାଇଁ ମୁଁ ବହୁତ ଏଟା କରିଛି, ମେହନତ କରିଛି, ତ ମୋ ସଫଳତା ପାଇଁ ମୋତେ କିଛି ଏମିତି ମିଳିଥିବାରୁ ମୋତେ ବହୁତ ଖୁସି ଲାଗୁଛି।

0: ବଡ଼ ଅବଦାନ କାହାର ରହିଛି ବୋଲି ଆପଣ ଭାବୁଛନ୍ତି?
1: ମୋର କୋଚର ଯିଏ ମୋତେ ଟ୍ରେନିଂ ଦେଉଛି ତାଙ୍କର,
0: ଆପଣ ଯୋଉ କହିଲେ ଆପଣଙ୍କର କୋଚର ଏଥିରେ ଆପଣଙ୍କର ବହୁତ ବଡ଼ ଅବଦାନ ରହିଛି, ତେବେ ମୁଁ ଜାଣିବାକୁ ଚାହିଁବି ଆପଣଙ୍କଠୁ କି କୋଚଙ୍କର ରୋଲ୍ କ'ଣ ଆପଣଙ୍କ ସକ୍ସେସ୍ ପଛରେ?
1: ମୋ କୋଚ ବହୁତ ମୋତେ ହେଲ୍ପ କରନ୍ତି, ଆଉ ପ୍ରାକ୍ଟିସରେ ଭଲ ହିଁ ପ୍ରାକ୍ଟିସ ଦିଅନ୍ତି, ଆଉ ସପୋର୍ଟ ବହୁତ କରନ୍ତି।
0: ଆପଣଙ୍କର କୋଚ କିଏ?
1: ଜିତେନ୍ଦ୍ର ବାହାଦୁର ସିଂ।
0: କେବେ ତାଙ୍କ ସହିତ ଆପଣଙ୍କର ସାକ୍ଷାତ ହେଇଥିଲା? କେବେଠାରୁ ଆପଣ ତାଙ୍କଠାରୁ ତାଲିମ ନେଉଛନ୍ତି?
1: 2023ରୁ।
0: କେମିତି ତାଙ୍କ ସହିତ କଣ୍ଟାକ୍ଟରେ ଆସିଲେ ଆପଣ?
1: ମୋ କୋଚଟା ଅଟନ୍ତି ଅଲଗା ଷ୍ଟେଟର, ଆଉ ଓଡ଼ିଶାରେ ଆସିକି କୋଚ ଟ୍ରେନିଂ ଦଉଛନ୍ତି, ଆଉ ମୁଁ 2023ରୁ ସାର୍ଙ୍କଠୁ ପ୍ରାକ୍ଟିସ କରୁଛି।
0: କେମିତି ଜାଣିଲେ ଆପଣ ଯେ ଆପଣ ତାଙ୍କଠୁ ହିଁ ଟ୍ରେନିଂ ନେବେ? ତାଙ୍କ ସହିତ କେମିତି ଭେଟ ହେଇଥିଲା ଆପଣଙ୍କର?
1: ମୁଁ ଯେହେତୁ ସ୍ପୋର୍ଟସ ହଷ୍ଟେଲରେ ରହୁଛି, ତ ସାର୍ ଗଭର୍ଣ୍ଣମେଣ୍ଟ ଏଟାରେ ଆସୁଛନ୍ତି, ତ ସାର୍ ଗଭର୍ଣ୍ଣମେଣ୍ଟ ଏଟାରେ ଆସୁଛନ୍ତି, ମତଲବ ମୁଁ ତ ସ୍ପୋର୍ଟସ ହଷ୍ଟେଲ ରହୁଛି ନା ଗଭର୍ଣ୍ଣମେଣ୍ଟର ଏଟାରେ, ତ ସାର୍ଙ୍କୁ ସେଠୁ ଦେଖା ସାକ୍ଷାତ ହେଲା। ଆଉ
0: କେଉଁ ହଷ୍ଟେଲରେ ରହୁଛନ୍ତି ଆପଣ?
1: ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର।
0: ଏବେ ନାରାୟଣପାଟଣାରେ ଯୋଉ ଭୁବନେଶ୍ୱର ଏବେ ଆପଣ ରହୁଛନ୍ତି, ତ କେମିତି ଭୁବନେଶ୍ୱର କେମିତି ଜଏନ୍ କରିଥିଲେ ଆପଣ?
1: ଏକ୍ଚୁଆଲି ମୁଁ ଆଗରେ ଥିଲି କୋରାପୁଟ ସ୍ପୋର୍ଟସ ହଷ୍ଟେଲରେ, ସେଠି 10th ପର୍ଯ୍ୟନ୍ତ ପଢିଲି, ତାପରେ 10thରେ ହିଁ ଅକ୍ଟୋବର ସେପ୍ଟେମ୍ବରରେ ଏଇ ଭୁବନେଶ୍ୱରରେ ଆସିଲି, 2022ରେ ଆସିଲି, ତାପରେ ଏଇଠି ରହୁଛି ଭୁବନେଶ୍ୱରରେ ଏବେ।

0: ତେବେ ଆପଣ କେଉଁଥିରେ ଏବେ ମେଡାଲ ପାଇଛନ୍ତି?
1: 100 ମିଟର ହର୍ଡଲ୍ସ ଆଣ୍ଡ ହାଇ ଜମ୍ପ।
0: ଏବେ ଜଣେ ହାଇ ଜମ୍ପରେ ସକ୍ସେସ ହେବା ପାଇଁ କଣ କଣ ସ୍କିଲ ରହିବା ଦରକାର ତା ପାଖରେ?
1: ମୁଁ ତ ହାଇ ଜମ୍ପ ପ୍ରାକ୍ଟିସ ତ କରେନି, ବାସ୍ କମ୍ପିଟିସନରେ କରିଦିଏ, ହର୍ଡଲ୍ସରେ ମୁଁ ପ୍ରାକ୍ଟିସ କରେ।
0: ତ ହର୍ଡଲ୍ସ ଯେଉଁ ଆସେ ଆମର, ତ ସେଇଥିରେ ମଧ୍ୟ ଜଣେ ଇମ୍ପ୍ରୁଭ ହେବା ପାଇଁ କିମ୍ବା ପ୍ରାକ୍ଟିସ କରିବା ପାଇଁ କେମିତି ତାକୁ ପ୍ରାକ୍ଟିସ ଦରକାର?
1: ହର୍ଡଲ୍ସ ଟା ତ ଟେକ୍ନିକ ଇଭେଣ୍ଟ ଅଟେ, ହର୍ଡଲ୍ସ ଟା ଟେକ୍ନିକ ଅନୁସାରେ କରାଯାଏ, ଆଉ ହର୍ଡଲ୍ସ ଟିକେ ବହୁତ କଷ୍ଟ କରିବାକୁ।

0: କମ୍ପିଟିସନ ଯିବା ପୂର୍ବରୁ ଆପଣ ତ ପ୍ରାକ୍ଟିସ ନିହାତି କରୁଥିବେ, ତ ପ୍ରାକ୍ଟିସ ଟାଇମରେ କେତେ କଷ୍ଟ ଅନୁଭବ ହଉଥିଲା?
1: ବହୁତ କଷ୍ଟ ଅନୁଭବ ତ ହୁଏ, ଆଉ ମୁଁ ଥରେ ପଡି ବି ଯାଇଛି ହର୍ଡଲ୍ସ ରୁ।
0: ଏବେ ଯେମିତି ଆପଣ କହିଲେ ଆପଣ ପଡି ଯାଇଥିଲେ, ତ ପ୍ରାକ୍ଟିସ ସମୟରେ ହଉ କିମ୍ବା ଖେଳ ଖେଳିବା ସମୟରେ ଇଞ୍ଜୁରୀ ତ ନିହାତି ଭାବରେ ଆସିଯାଏ, ତ ସେତେବେଳକୁ କେମିତି ନିଜକୁ ଫିଟ୍ ରଖୁଥିଲେ, କେମିତି ନିଜକୁ ମୋଟିଭ କରୁଥିଲେ?
1: ମୁଁ ମୋଟିଭ କରିଥିଲି କି ମୁଁ ନିଶ୍ଚୟ କରିପାରିବି, ମୁଁ ଭଲ କରିବି କହିକି ମୁଁ ଆଗକୁ କରୁଥିଲି, ଆଉ କେତେ କଷ୍ଟ ହେଲେ ବି ମୁଁ କରୁଥିଲି ପ୍ରାକ୍ଟିସରେ ବି ଭଲ କରିବି କହିକି।

0: ଆପଣ ଏଇ ଯୋଉ ହାଇ ଜମ୍ପ ଆଉ ଏଇ ହର୍ଡଲ ରେସ୍ ଟା କେତେ ବର୍ଷରୁ ଆପଣ ପ୍ରାକ୍ଟିସ୍ କରି ଆସିଛନ୍ତି?
1: ହର୍ଡଲ୍ସ ଟା 2022ରୁ ଷ୍ଟାର୍ଟ କରିଛି, ଆଉ ହାଇ ଜମ୍ପ ଟା 2025ରୁ।
0: ଆପଣଙ୍କ ଜୀବନରେ ଆପଣ କେବେ ଫେଲ୍ୟୁର ଦେଖିଛନ୍ତି କି ଖେଳକୁ ନେଇକି?
1: ହଁ, ଏମିତି କିଛି ତ ଦେଖିନି, ବାସ୍ ଭଲ କରିବି ଆଗକୁ, ଆଉ ନ୍ୟାସନାଲ ମେଡେଲ ମାରିବା ପାଇଁ ଚେଷ୍ଟା କରିବି ଭାବୁଛି ମ୍ୟାମ।
0: ତେବେ ଆପଣ ତ ବହୁତ ପଜିଟିଭ ମାଇଣ୍ଡ ସେଟ ଆପଣଙ୍କର ଅଛି, ତେବେ କିଏ ଇନସ୍ପାୟାର କରନ୍ତି ଆପଣଙ୍କୁ?
1: ସବୁ ତ କୋଚ୍ କର ହିଁ ହାତ ମୋ କୋଚର, ଯେତିକି ମୁଁ ସଫଳତା ଆଜି ପର୍ଯ୍ୟନ୍ତ।

0: ଆସିବେ ଏହି ସଫଳତା ପାଇବା ପାଇଁ କଣ କଣ ସେକ୍ରିଫାଇସ୍ କରିଛନ୍ତି, କଣ କଣ ପରିଶ୍ରମ କରିଛନ୍ତି?
1: ପଢ଼ାରେ ବି ସ୍ପୋର୍ଟସ୍ ପାଇଁ କହିକି ଟିକେ ପଢା ଟିକେ କମ ଟିକେ
0: ପଢା ପାଇଁ ସମୟ ମିଳୁନଥିଲା?
1: ଆଜ୍ଞା ମ୍ୟାମ୍।
0: ତ କେମିତି ରହୁଥିଲା ଭଉଣୀ ଡେଲି ରୁଟିନ୍ କେମିତି ରହୁଥିଲା?
1: ଡେଲି ରୁଟିନ୍ ଏମିତି ମ୍ୟାମ୍, ପ୍ରାକ୍ଟିସ୍, ତାପରେ ଆସିକି ବ୍ରେକଫାଷ୍ଟ ରେଷ୍ଟ, ତାପରେ ଇଭିନିଂ ହେଲା ଗ୍ରାଉଣ୍ଡ, ପ୍ରାକ୍ଟିସ୍ ରୁ ଆସିକି ଟିକେ ରେଷ୍ଟ, ଟାଇମ୍ ମିଳିବ ତ ଟିକେ ପଢାପଢି କରୁଥିଲି, ତାପରେ ଡିନର ଟାଇମ୍ରେ ଡିନର କରିକି ଶୋଇ ପଡୁଥିଲି।
0: ତେବେ ଏବେ ଆପଣ କଣ ପଢୁଛନ୍ତି?
1: ଏବେ +3 ଫାର୍ଷ୍ଟ ଇୟର ପଢୁଛି।
0: ତେବେ ଏଇ ଯୋଉ ଖେଳ ପାଇଁ ଆପଣ ଯୋଉ କହୁଛନ୍ତି, ଆପଣଙ୍କ ଡେଲି ରୁଟିନ୍ରେ ତ ଖେଳର ଅଭ୍ୟାସ ବହୁତ ରହୁଛି, ପଢା ପାଇଁ ଆପଣ ବହୁତ କମ ସମୟ ପାଉଛନ୍ତି, ତ ପଢାପଢି ପାଇଁ ଭବିଷ୍ୟତରେ କଣ ଭାବିଛନ୍ତି? ପଢିକି ଆଗକୁ କଣ ବଢିବେ ନା ଖେଳରେ ହିଁ ଆଗକୁ ବଢିବାକୁ ଆପଣଙ୍କର ଇଚ୍ଛା ଅଛି?
1: ନା, ପଢାରେ ବି ମୁଁ ଆଗକୁ ବଢିବା

0: ଲକ୍ଷ୍ୟ ରଖିଛନ୍ତି ଭବିଷ୍ୟତ ପାଇଁ?
1: କିଛି ଚାକିରି ଗୋଟେ ମିଳିଯିବ, କିଛି ଏମିତି କରିବି ଭାବୁଛି ମ୍ୟାମ୍।
2: ଡାଏଟ୍ ଆଉ ଫିଟନେସ୍ ପାଇଁ କେମିତି ନିଜକୁ ମେଣ୍ଟେନ୍ କରନ୍ତି ଆପଣ?
0: ସବୁଦିନ ମର୍ଣ୍ଣିଙ୍ଗ ଇଭିନିଙ୍ଗ ପ୍ରାକ୍ଟିସ ତ ରହୁଛି ମ୍ୟାମ୍, ତା ସହିତ ପାଣି ବି ପିଉଛି, ଯେମିତିକି ବଡି ପାଇଁ ରିଲାକ୍ସ ମିଳିବ ଆଉ ରେଷ୍ଟ ମିଳିବ ବଡିକୁ।
2: ପ୍ରାକ୍ଟିସ ଯୋଉ କରୁଛନ୍ତି କହିଲେ କଣ କଣ ପ୍ରାକ୍ଟିସ ଆପଣଙ୍କର ରହୁଛି ଡେଲି, କଣ ଏକ୍ସରସାଇଜ ଆପଣ କରନ୍ତି?
0: କମ୍ପିଟିସନ ଟାଇମ୍ରେ ଅଲଗା ଆଉ କମ୍ପିଟିସନ ଯୋଉ ଟାଇମ୍ରେ ନଥିବ ସେ ଟାଇମ୍ର ପ୍ରାକ୍ଟିସ ଟିକେ ଅଲଗା ମ୍ୟାମ୍।
2: ହଁ, କେମିତି କଣ କରନ୍ତି କମ୍ପିଟିସନ ପୂର୍ବରୁ କେମିତି ନିଜକୁ ପ୍ରାକ୍ଟିସ କରନ୍ତି?
0: କମ୍ପିଟିସନ ପୂର୍ବରୁ ସ୍ପିଡ୍ ୱାର୍କଆଉଟ ଚାଲେ, ତାପରେ କମ୍ପିଟିସନ ଯଦି ନଥାଏ ହେଲେ ସିଜର ଚାଲେ।

0: ଘରେ ମା ବାପା ବା ଫ୍ୟାମିଲି ଆପଣଙ୍କୁ ସପୋର୍ଟ କରିଛନ୍ତି କି ଆପଣ ସ୍ପୋର୍ଟସ ରେ ଏତିକି ଆଗକୁ ଗଲେଣି?
1: ଆଜ୍ଞା ମ୍ୟାମ୍।
0: କେବେ ଏମିତି ଇଚ୍ଛା ହେଇଛି କି ଖେଳ ଛାଡିଦେବାକୁ? କେବେ ମନ ହେଇଥିଲା କି ଖେଳ ଛାଡିଦେବାକୁ?
1: କେବେ କେବେ ହଉଥିଲା, ଯେତେବେଳେ ହାତ ଗୋଡ ପେନ୍ ହଉଥିଲା ବୋଲେ ଏମିତି ହଉଥିଲା ମ୍ୟାମ୍, ଛାଡିଦେବି ସ୍ପୋର୍ଟସ ପରିକା ଲାଗୁଥିଲା।
0: ସେତେବେଳେ ପୁଣି ଥରେ ନିଜ ମନକୁ କେମିତି ବୁଝାଉଥିଲେ?
1: ତାପରେ ମୁଁ ନିଜ ବାପାରେ ମୁଁ ଯଦି ଛାଡିଦେବି ହେଲେ କଣ କରିବି ଆଗକୁ, ଯଦି ସ୍ପୋର୍ଟସ ଇମ୍ପୋର୍ଟସ ଛାଡିଦେବି ହେଲେ ୟା ପଢା ବି ଛାଡିଦେଇ ହେବ, ମୁଁ ଛାଡିଦେବି ଯେହେତୁ ମୁଁ ଏବେ ଗାଁରେ ଅଛି, ଗାଁରେ ରହିଲେ ତ ମୁଁ କିଛି କରିପାରିବିନି, ଏମିତି ଭାବିକି ନା ମୁଁ କରିବି କହିକି ନିଜକୁ ଏଟା ବୁଝେଇକି କରୁଥିଲି ଯେତେ ପେନ୍ ବାହାରି।

0: କମ୍ପିଟିସନ କୁ ଯିବା ପୂର୍ବରୁ ନିଜକୁ ମେଣ୍ଟାଲି କେମିତି ଷ୍ଟ୍ରଙ୍ଗ ରଖୁଥିଲେ?
1: କମ୍ପିଟିସନ ଯିବା ଆଗରୁ ମୁଁ ଭଲ କରିବି, ମୁଁ ପ୍ରାକ୍ଟିସ କରିଛି, ମୁଁ ମେହନତ କରିଛି, ମୁଁ ଭଲ ହିଁ କରିବି, ଏମିତି ଭାବିକି ରହୁଥିଲି ମ୍ୟାମ୍।
0: ଯେତେବେଳେ ରିଜଲ୍ଟ ଡିକ୍ଲେୟାର ହେଲା, ଯେତେବେଳେ ଆପଣ ଜାଣିଲେ କି ଆପଣ ଜିତି ଯାଇଛନ୍ତି, ତେବେ ପ୍ରଥମ କଥା କାହାକୁ ମନେ ପଡିଲା? ପ୍ରଥମେ କାହାକୁ ଜଣେଇଥିଲେ?
1: କୋଚଙ୍କୁ 100 ମିଟରରେ ସେକେଣ୍ଡ ସିଲଭର ପାଇଥିଲି, ଆଉ ହାଇ ଜମ୍ପରେ ଥାର୍ଡ ବ୍ରୋଞ୍ଜ ମିଳିଥିଲା।

0: ଆପଣ କେମିତି ଯେତେବେଳେ ସେସବୁ କମ୍ପିଟିସନ କୁ ଗଲେ, ଫିଲ୍ଡ କୁ ଗଲେ, ଆପଣଙ୍କ ସହିତ ବହୁତ ଜଣ ପ୍ରତିଦ୍ୱନ୍ଦ୍ୱୀ ଥିବେ, ସେମାନଙ୍କୁ ଦେଖିକି ମନରେ କଣ ଭାବନା ଆସିଥିଲା ଆପଣଙ୍କର?
1: ହଁ ମ୍ୟାମ, ଟିକେ ନର୍ଭସ ଫିଲ୍ କରୁଥିଲି ଆଉ ଡର ବି ଲାଗୁଥିଲା, ଯେହେତୁ ସମସ୍ତେ ତ ସ୍ପୋର୍ଟସ ରେ ତୋର ଟିକେ ଡେଭଲପ, ଆଉ ସମସ୍ତେ ସ୍ପୋର୍ଟସ ରେ ବହୁତ ଏଟା କରନ୍ତି ନା ମ୍ୟାମ, ତ ଟିକେ ନର୍ଭସ ଲାଗୁଥିଲା କେମିତି କରିବି, କେମିତି କଲେ କଣ ହେବ ଏମିତି ଭାବୁଥିଲି।
0: କିଛି ମନରେ ଏମିତି ଭାବନା ଆସିଲା କି ଯେହେତୁ ଆପଣ ଗୋଟେ ଗାଁରୁ ଯାଇଛନ୍ତି ଆଉ ସେଠି ବହୁତ ଜଣ ଅଲଗା ଅଲଗା ଷ୍ଟେଟରୁ ଯାଇଥିବେ କିମ୍ବା ଅଲଗା ପ୍ରତିଦ୍ୱନ୍ଦ୍ୱୀ ମାନେ ଥିବେ, ତ ଆପଣ ଗୋଟେ ଗାଁରୁ ଯାଇଛନ୍ତି, ତ ଆପଣଙ୍କ ମନରେ କିଛି ଭାବନା ଆସିଲା କି?
1: ହଁ ମ୍ୟାମ ଆସୁଥିଲା,
0: କଣ ଆସିଥିଲା ମନରେ?
1: ମନେ ଆସୁଥିଲା କି ମ୍ୟାମ ମୁଁ ଗାଁରୁ, ଆଉ ଯେତିକି ଜଣ କମ୍ପିଟିସନରେ ପାର୍ଟିସିପେଟ କରୁଥିଲେ ସେମାନଙ୍କର ଟିକେ ହେଲେ ବି ସେମାନେ ଟିକେ ଟିକେ ଟାଉନ ଜାଗାର ପରୀକ୍ଷା ହିଁ ଆସୁଥିଲେ, ଆଉ ମୁଁ ତ ଅଞ୍ଚଳିଆ ଗାଁ ଲୋକ ଏମିତି ଭାବୁଥିଲି ମ୍ୟାମ।
0: ତଥାପି ଆପଣ କରି ଦେଖେଇଲେ ନାଇଁ?
1: ଆଜ୍ଞା ମ୍ୟାମ।
0: ତେବେ ଆପଣଙ୍କୁ କୌଣସି ଅର୍ଗାନାଇଜେସନ ତରଫରୁ, ସରକାରୀ ହଉ ବେସରକାରୀ ତରଫରୁ, କିଛି ସାହାଯ୍ୟ ମିଳିପାରିଛି?
1: ନା ମ୍ୟାମ ଏମିତି କିଛି ତ ମିଳିନି।
0: ତେବେ ଆପଣଙ୍କର ଆଇଡିଏଲ କିଏ? କାହାକୁ ଆପଣ ନିଜର ଗୁରୁ ବୋଲି ମାନୁଛନ୍ତି? କାହାକୁ ଆଇଡିଏଲ ଏଥଲେଟ ରୁ?
1: ମୋ କୋଚ୍ କୁ ହିଁ ଭାବେ ମ୍ୟାମ, ଜ୍ୟୋତି ଆରାଜି ସେ ବି 100 ମିଟର ହର୍ଡଲ୍ସ କରନ୍ତି, ଆଉ ଇଣ୍ଡିଆର ଟପ୍ 1ରେ ଅଛନ୍ତି ଜ୍ୟୋତି ଆରାଜି, ତ ଦିଦିଙ୍କର ଏତେ ପାର୍ଟିସିପେଣ୍ଟ ଆଉ ଏତେ ଖେଳିଛନ୍ତି।
0: ତେବେ ଆପଣ କେବେ ଚାହିଁବେ କି ଆପଣ ଅଲିମ୍ପିକ୍ସ ରେ ଯିବା ପାଇଁ?
1: ଆଜ୍ଞା ମ୍ୟାମ ଚାହୁଁଛି ମୁଁ।
0: ଯେକୁ ଏବେଠୁ କେମିତି ପ୍ରିପେୟାର କରୁଛନ୍ତି?
1: ମୁଁ ଏବେରୁ ପ୍ରାକ୍ଟିସ କରିବି, ତାପରେ ଷ୍ଟେଟ ମିଟ୍ ଆଉ ନ୍ୟାସନାଲ, ତାପରେ ଏମିତି ସବୁ କରିକି ଅଲିମ୍ପିକ ଖେଳିବାକୁ ଚାହୁଁଛି, ଚେଷ୍ଟା କରିବି।
0: ଆମେ ବି ଆଶା କରୁଛୁ ଯେ ଆପଣ ଆପଣଙ୍କ ଚେଷ୍ଟାରେ ନିଶ୍ଚୟ ସଫଳ ହେବେ।

0: ପ୍ରାକ୍ଟିସ ବାହାରେ ଆପଣଙ୍କୁ ଆଉ କଣ କରିବାକୁ ଭଲ ପାଆନ୍ତି? ଡେଲି ରୁଟିନ ତ କହିଲେ, ଆପଣଙ୍କ ଡେଲି ରୁଟିନ ଭିତରେ ପ୍ରାକ୍ଟିସରେ ହିଁ ବହୁତ ସମୟ ଯାଏ, ତାପରେ ଆପଣ କଣ କରନ୍ତି, କଣ କରିବାକୁ ଭଲ ଲାଗେ?
1: ହଁ, ଏମିତି କିଛି ତ ମୋର ଏମିତି କିଛି ଭଲ ଲାଗିବାର ଅଛି, ଫିର୍ ବି ଏତେ କିଛିରେ ବି ଏତେ ଇଣ୍ଟରେଷ୍ଟ ନାହିଁ ମ୍ୟାମ୍।
0: ଖେଳିବା ସମୟରେ, ଅଭ୍ୟାସ କରିବା ସମୟରେ ଯଦି କିଛି ଷ୍ଟ୍ରେସ୍ ଆସିଯାଏ, ତାହେଲେ ଷ୍ଟ୍ରେସ୍ ଫ୍ରି ହେବା ପାଇଁ କଣ କରିବାକୁ ଭଲ ପାଆନ୍ତି?
1: କାହା ସହିତ ଟିକେ କଥାବାର୍ତ୍ତା ହେଇଯାଏ, ଟେଷ୍ଟ

0: ହେଲେ ବି ଟିକେ ପିଲଟା ଟିକେ କଥା ହେଇଯାଏ ହେଲେ ଭୁଲି ଯାଏ କଣ ହଉଛି କଣ ନାହିଁ କହିକି।
1: ଝିଅମାନେ ଖେଳରେ ବହୁତ ଆଗକୁ ବଢିଲେଣି, ତ ଏଇ ବିଷୟରେ ଆପଣ କଣ କହିବାକୁ ଚାହିଁବେ?
0: ଆଜିକାଲି ଝିଅମାନେ ବି କିଛି ପଛକୁ ନୁହନ୍ତି, ସମସ୍ତେ ଆଗକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଆଗକୁ ଯାଉଛନ୍ତି ବି। ସେ ଭିତରେ ମୁଁ ବି ଯିବାକୁ ଚାହୁଁଛି, ଆଗକୁ ବଢିବାକୁ ଚାହୁଁଛି।
1: ଆପଣଙ୍କର ଏଇ ଯୋଉ ସକ୍ସେସଟା ଆପଣ ପାଇଲେ, ଏହା କାହାକୁ ଡେଡିକେଟ୍ କରିବାକୁ ଚାହିଁବେ ଆପଣ?
0: ମୋ କୋଚ୍କୁ ହିଁ।
1: ତେବେ କୋଚ୍ର ଭୂମିକା ଆପଣଙ୍କ ଜୀବନରେ ବହୁତ ଅଛି ନି?
0: ଆଜ୍ଞା ମ୍ୟାମ୍।
1: କଣ ଚାକିରି କରିବାର ଇଚ୍ଛା ଅଛି, କେଉଁ ଲାଇନ୍ ଯିବାକୁ ଆପଣଙ୍କୁ ଇଚ୍ଛା ଅଛି?
0: କଲେଜରେ ହିଁ ଯିବାକୁ ଇଚ୍ଛା ଅଛି ମ୍ୟାମ୍।
1: ଆପଣ ଯୋଉ କହୁଛନ୍ତି ଆପଣଙ୍କ ଲକ୍ଷ୍ୟ ଯୋଉ ଅଛି, ତେବେ ସେଇଥିପାଇଁ ବୋଲି ଆପଣଙ୍କୁ ଏବେଠୁ ପ୍ରିପେୟାର କରିବାକୁ ପଡିବ। ତ ଆପଣ ତ ପଢାପଢିରେ ଆପଣ କହୁଛନ୍ତି କି ଯେ ଆପଣଙ୍କର ଟିକେ ବାଧା ଉପୁଜୁଛି, ଖେଳର ଅଭ୍ୟାସ କରୁଛନ୍ତି, ତାହେଲେ କେମିତି ଭାବୁଛନ୍ତି କି ଯେ ଆଗାମୀ କିଛି ଦିନ ପରେ ଆପଣ ଫ୍ୟୁଚର ଆପଣଙ୍କର ସିକ୍ୟୁର କରିପାରିବେ?
0: ମୁଁ ପାଠ ବି ପଢିବି, ଖେଳ ବି ଖେଳିବି, ଦୁଇଟା ବି କରିବି।
1: ବହୁତ ବଢିଆ।

0: ଏବେ ପର୍ଯ୍ୟନ୍ତ ଆପଣ କେଉଁ କେଉଁ ଜାଗାରେ କେଉଁଠି ଖେଳରେ ଭାଗ ନେଇଛନ୍ତି ଏବଂ କଣ କଣ ମେଡେଲ ପାଇଛନ୍ତି?
1: ମ୍ୟାମ୍, 2022ରେ ଷ୍ଟେଟ୍ ମିଟ୍ରେ 1 ମିଟର ହର୍ଡ଼ଲ୍ସ କରିଥିଲି ଆଉ ସେକେଣ୍ଡ ହେଇଥିଲି। ତାପରେ ଇସ୍ ଜୁନ୍ରେ ପାର୍ଟିସିପେଣ୍ଟ କରିଥିଲି, ମେଡେଲ ଲାଗିନଥିଲା। ତାପରେ 2023ରେ ବି ଷ୍ଟେଟ୍ ମିଟ୍ରେ 8 ମିଟର ହର୍ଡ଼ଲ୍ସ ଷ୍ଟାର୍ଟ ହେଇଥିଲି। ତାପରେ 2024ଟା ମୁଁ କିଛି କମ୍ପିଟିସନ୍ କଲିନି। 2025ରେ ଷ୍ଟେଟ୍ ମିଟ୍ରେ 100 ମିଟର ହର୍ଡ଼ଲ୍ସରେ ସେକେଣ୍ଡ ହେଇଥିଲି ଆଉ ହାଇ ଜମ୍ପରେ ଫାର୍ଷ୍ଟ। ଫାର୍ଷ୍ଟ ଖେଲୋ ଇଣ୍ଡିଆ ଟ୍ରାଭେଲ୍ ଗେମ୍ରେ 100 ମିଟର ହର୍ଡ଼ଲ୍ସରେ ସେକେଣ୍ଡ ଆଣ୍ଡ ହାଇ ଜମ୍ପରେ ଥାର୍ଡ ହେଇଛି।
0: ଏ ସବୁ ଭିତରୁ କେଉଁ ମେଡେଲଟା ଆପଣଙ୍କୁ ବହୁତ ଭଲ ଲାଗୁଛି?
1: ଫାର୍ଷ୍ଟ ଟ୍ରାଭେଲ୍ ଗେମ୍ସ ଖେଲୋ ଇଣ୍ଡିଆ ମ୍ୟାମ୍।
0: ମନେ ଅଛି ଜୀବନରେ ପ୍ରଥମ ଥର କେବେ ମେଡେଲ ପାଇଥିଲେ?
1: 2022ରେ ମ୍ୟାମ୍, ଷ୍ଟେଟ୍ ମିଟ୍ରେ।
0: ଆପଣ ଆପଣଙ୍କ ଭଳି ଅନ୍ୟ ଝିଅମାନଙ୍କୁ କେମିତି ଉତ୍ସାହିତ କରିବେ ଯେ ସେମାନେ ବି ଖେଳ ଖେଳିକି ଆଗକୁ ବଢି ପାରିବେ ବୋଲି?
1: ସେମାନେ ବି ମୋ ପରୀକ୍ଷା ପ୍ରାକ୍ଟିସ୍ କରନ୍ତୁ ଆଉ ଆଗକୁ ଭଲ କରନ୍ତୁ। ଏମିତି ଯେତିକି ବି ଗେମ୍ ଯାକ ହେବେ ସେଥିରେ ଭଲ ପାର୍ଟିସିପେଟ୍ କରିକି ପୋଜିସନ୍ ଭଲ ପୋଜିସନ୍ ରଖନ୍ତୁ ଆଉ ଆଗକୁ ବଢ଼ନ୍ତୁ କହିକି ମ୍ୟାମ୍।

0: ତାହେଲେ ଆପଣଙ୍କୁ କେଉଁ ଖେଳ ଏଇ ଦୁଇଟି ଭିତରେ ଭଲ ଲାଗେ? ହର୍ଡଲ୍ସ ରେସ୍ ଆଉ ଯୋଉ ହାଇ ଜମ୍ପ ଏବେ ଆପଣ ଖେଳିଛନ୍ତି, ଏ ଦୁଇଟି ଭିତରେ ଆପଣଙ୍କୁ କୋଉଟା ଭଲ ଲାଗେ?
1: ଦୁଇଟା ବି ମ୍ୟାମ୍,
0: ଆପଣ ବେଶୀ କୋଉଟା ଖେଳିଛନ୍ତି?
1: ହର୍ଡଲ୍ସ ମ୍ୟାମ୍।
0: ଏଇ ହର୍ଡଲ୍ସ ଯୋଉ ଆପଣ ଖେଳିଛନ୍ତି, ହର୍ଡଲ୍ସ ରେସ୍ ରେ ଆପଣ ଏତେ ଜିତିଛନ୍ତି, ଆର କିଛି ତ ଗୋଟେ ଟ୍ରିକ୍ ଥିବ ଆପଣଙ୍କ ପାଖରେ, ଟେକ୍ନିକ୍ ଥିବ ଯୋଉଟା କି ଆପଣ ୟୁଜ୍ କରୁଛନ୍ତି ଖେଳିବା ସମୟରେ?
1: ଏମିତି କିଛି ନାହିଁ ମ୍ୟାମ୍, ବାସ୍ ହର୍ଡଲ୍ସ ର ହିଁ ଟେକ୍ନିକ୍ ଯାକ, ସବୁ ଟେକ୍ନିକ୍ ଯାକ କରେ,
0: ଆଉ କଣ ଟେକ୍ନିକ୍ସ ରେ ପଚାରୁଛି?
1: ଆଉ ସାଇଡ୍ ହୋଲ୍ଡିଂ ଯାକ କରେ ମ୍ୟାମ୍।
0: ସାଇଡ୍ ହୋଲ୍ଡିଂ ମାନେ?
1: ହର୍ଡଲ୍ସ ଟେକ୍ନିକ୍ ନାଁଟେ ମ୍ୟାମ୍, ତ ସାଇଡ୍ ହୋଲ୍ଡିଂ, ଲିଡ୍ ଲେଗ୍, ଟ୍ରେଲ୍ ଲେଗ୍ ଯାକ କରେ।
0: ଏବେ ପର୍ଯ୍ୟନ୍ତ ଆପଣ ଛୋଟରୁ ବଡ ହେଲେଣି, ଏତେ ମେଡେଲ୍ସ ପାଇଲେଣି, ତେବେ ଏସବୁ ଭିତରେ ଯଦି ଆପଣଙ୍କୁ ପଚାରିଯିବ ଆପଣଙ୍କର ସବୁଠାରୁ ଖାସ ମୁହୂର୍ତ୍ତ କ'ଣ, ମେମୋରେବଲ୍ ମୋମେଣ୍ଟ କ'ଣ, ତାହେଲେ କ'ଣ କହିବେ?
1: ମ୍ୟାମ୍ ଫାଷ୍ଟ କେଲୁଣ୍ଡେ ଟ୍ରାଇବାଲ ଗେମ୍ ରହି ମୋର ବହୁତ ଅଟେ ମ୍ୟାମ୍।
0: ସେଟା କୋଉଠି ହେଇଥିଲା,
1: ଛତିଶଗଡ଼ର ଜଗଦଲପୁରରେ ହେଇଥିଲା।
0: କେମିତି ଯାଇଥିଲେ, କାହା ସହିତ ଯାଇଥିଲେ?
1: ଓଡ଼ିଶା ଟିମ୍ ରୁ ଆମେ ଯାଇଥିଲୁ, ସବୁ ମିଶେଇକି 50 ଜଣ ଯାଇଥିଲୁ। ତାପରେ ଟ୍ରାଇବାଲ ବସ୍ ରୁ ଯାଇଥିଲୁ।
0: ସେ ଜର୍ଣ୍ଣିଟା କେମିତି ଲାଗିଥିଲା?
1: ଟିକେ ଭଲ ହିଁ ଲାଗିଥିଲା ମ୍ୟାମ୍, ଟିକେ ଟାଇଟ ଟାଇଟ ବି ଲାଗୁଥିଲା।
0: ତ ଜର୍ଣ୍ଣିର କେତେ ଦିନ ପରେ ଖେଳ ଷ୍ଟାର୍ଟ ହେଇଥିଲା?
1: ଗୋଟେ ଦିନ ପରେ ଷ୍ଟାର୍ଟ ହେଇଥିଲା।
0: ତା ସେତେବେଳେ କେମିତି କିଛି ଷ୍ଟ୍ରେସ୍ ଲାଗିନି କିମ୍ବା ଟାଇଟନେସ୍ ଲାଗିନି?
1: ଆମେ ଗଲୁ, ତାପରେ ଗୋଟେ ଦିନ ଆମେ ରେଷ୍ଟ କଲୁ, ତାପରେ ଆର ଦିନ କଣ୍ଟେଷ୍ଟ।

0: ହେଲା, ଆଉ ଯେହେତୁ ଆମେ ଗୋଟେ ଦିନ ରେଷ୍ଟ ନେଇଥିଲୁ, ଏମିତି କିଛି ଟାଇଟ ଏମିତି କିଛି ହେଇନଥିଲା ମ୍ୟାମ୍।
1: ନୂଆ ଜାଗା, ନୂଆ ଲୋକମାନେ, ତାପରେ ନୂଆ ପରିବେଶ, ସେଇଠି ଖେଳିବାକୁ ଟିକେ ମନରେ ବି କିଛି ବି ଡର ଭୟ ଆସିନି?
0: ନା ମ୍ୟାମ୍।
1: ତେବେ ଯଦି ଏବେ ଆମେ ଏଠି କବିତା ଭଉଣୀକୁ ପଚାରିବା କି ଆଗାମୀ କିଛି ବର୍ଷ ପରେ ଆପଣ ନିଜକୁ କେଉଁ ସ୍ଥାନରେ ଦେଖିବାକୁ ଚାହିଁବେ, ତାହେଲେ କଣ କହିବେ?
0: ପ୍ରଥମ ସ୍ଥାନରେ ଦେଖିବାକୁ ଚାହିଁବେ।
1: ବହୁତ ବଢିଆ।

0: ତେବେ ଯେଉଁମାନେ ବି ଖେଳ ଖେଳୁଛନ୍ତି, ଝିଅମାନେ ହଉ କିମ୍ବା ପୁଅମାନେ ହଉ, ଆପଣ ସେମାନଙ୍କୁ କଣ ମେସେଜ ଦେବାକୁ ଚାହିଁବେ?
1: ସେମାନେ ବି ଭଲ କରନ୍ତୁ, ଆଉ ପ୍ରାକ୍ଟିସ ହିଁ ତ ମେନ୍ ମ୍ୟାମ୍, ପ୍ରାକ୍ଟିସ ନ କଲେ ତ କିଛି ହେବନି, ପ୍ରାକ୍ଟିସ କରିଥିବୁ ନା, ମେହନତ କରୁଥିବୁ, ମେହନତ କୁଆଡେ ଯିବନି, ଅବଭିୟସଲି ଭଲ ହିଁ କରିହେବ, ପ୍ରାକ୍ଟିସ ଯଦି ଭଲ ଚାଲୁଥିବ ତ ସେମାନେ ବି ଆଗକୁ ଭଲ କରନ୍ତୁ ଆଉ ଭଲସେ ଖେଳନ୍ତୁ।
0: ଆପଣ ଯେତେବେଳେ ଖେଳ ଦୁନିଆରେ ବହୁତ ଆଗକୁ ଯିବେ, ବହୁତ ନାଁ କରିବେ, ଦେଶର ନାଁ ରଖିବେ, ସେତେବେଳେ ଆପଣ ନିଜ ଅଞ୍ଚଳ ପାଇଁ କଣ କରିବାକୁ ଚାହିଁବେ?
1: ମୋ ଦ୍ୱାରା ଯଦି କିଛି ସାହାଯ୍ୟ କରିବାକୁ ହେବ ମୁଁ କରିବି ମ୍ୟାମ୍,
0: କଣ କରିବାକୁ ଚାହିଁବେ?
1: ମୋ ଅଞ୍ଚଳରେ କିଛି ତାଲିମ ଅଞ୍ଚଳ କରିବାକୁ ଚାହୁଁଛି।
0: ବହୁତ ବଢିଆ, ଆମେ ଆଶା କରୁଛୁ ଯେ ଆପଣ ଯାହା ଯାହା ବି ସ୍ୱପ୍ନ ରଖିଛନ୍ତି ସେଥିରେ ସଫଳ ହୁଅନ୍ତୁ, ଆଗକୁ ଆହୁରି ବଢ଼ନ୍ତୁ, ଆମ ଦେଶ ପାଇଁ, ଆମ ମାଟି ପାଇଁ ଆପଣ ଗର୍ବ ଏବଂ ଗୌରବ ନେଇକି ଆସନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
2: ଖେଲୋ ଇଣ୍ଡିଆ ସଫଳତା ହାସଲ କରି ନିଜ ମାଟି ପାଇଁ ଗର୍ବ ଏବଂ ଗୌରବ ଆଣିଥିବା କବିତା ତାଣିଙ୍ଗୀ ଭଉଣୀଙ୍କୁ ଭେଟିଲେ ଆଜିର ବିବିଧାରେ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ପରିଶ୍ରମ କରିଲେ ସ୍ୱପ୍ନ ନିଶ୍ଚୟ ସାକାର ହେବ, ଏହା ତ ବିବିଧାର ଅତିଥିମାନଙ୍କ ସହିତ ଅନ୍ତରଙ୍ଗ ଆଳାପ ପ୍ରମାଣିତ କରିଦେଉଛି। ପ୍ରତିଭାମାନଙ୍କ ସହିତ ଆପଣମାନଙ୍କୁ ଭେଟିବାର ପ୍ରୟାସ ଏମିତି ଜାରି ରହିବ। ତେବେ ଆପଣଙ୍କ ମତାମତ ଅପେକ୍ଷାରେ ଆଜିର ବିବିଧା ଅଗଣାରୁ ବିଦାୟ ନେଉଛୁ। ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା,
2: ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ବିବିଧା। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: आकाशवाणी जयपुर।

0: ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ସକାଳ 8:30 ଶୁଣିବେ ସୁର ଲହରୀ। କାର୍ଯ୍ୟକ୍ରମର ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45 ଶିଳ୍ପୀମାନେ ହେଲେ ସୁଭାଷିଷ ଶୈଳଭାମା ଏବଂ ଶ୍ରୀଚରଣ। ଲୋକନାଟ ନିଶାସୁର ପ୍ରଚାର କରିବୁ ଆଜି ଦିନ 11:00। ରଚନା ବିଜୟ କୁମାର ପାତ୍ର, ପ୍ରଯୋଜନା ଅଶୋକ କୁମାର ମିଶ୍ର। ଆଜି ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ସାକ୍ଷାତକାରଟିଏ। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଅମିତା ଦାସଙ୍କ ସହିତ। ବିଷୟ ରହିଛି ସୁଖ ଦୁଃଖର ସାଥୀ ଆକାଶବାଣୀ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ କଥାରେ ଗୀତରେ ଏହି କ୍ରମରେ ଶୁଣିବେ କଣ୍ଠଶିଳ୍ପୀ ହରିହରନ୍ଙ୍କ ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା। ପରେ ଯୁବବର୍ଗ ଓ କ୍ୟାରିୟର କନ୍ଫ୍ୟୁଜନ୍ ସମ୍ପର୍କରେ ସାକ୍ଷାତକାରଟିଏ ଶୁଣିବେ। ହ୍ୟାଲୋ ଶାରଦା ଲାଗ୍ବା ଗୀତ ପ୍ରଚାର କରିବୁ ଅପରାହ୍ନ 5:30। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦୀପଦ କଥାରେ ମା ଭଉଣୀଙ୍କ ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ସାକ୍ଷାତକାର। ରାତି 8:15 ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ଶୁଣିବେ ଆଜି ରାତି 8:15। କାର୍ଯ୍ୟକ୍ରମ ଚିର ସବୁଜ ଶୁଣିବେ ଆଜି ରାତି 8:00। ଆଜି ରାତି 9:30 ଶୁଣିବେ କେତୋଟି ଗୀତ ଏବଂ ଗଜଲ। ଶିଳ୍ପୀମାନେ ହେଲେ ତଲହତ ଅଜିଜ, ପିନାଜ ମାସାନି, ମିତାଲି ସିଂ, ଭୂପିନ୍ଦର ସିଂ, ରାମଶଙ୍କର ଏବଂ ଗୁଲାମ ଅଲି। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 8:00 ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी से समाचार प्रभात के साथ मैं मुनीश शर्मा। मुख्य समाचार। प्रधानमंत्री नरेंद्र मोदी आज नई दिल्ली में वियतनाम के राष्ट्रपति तो लैम से बातचीत करेंगे। निर्वाचन आयोग ने पश्चिम बंगाल, असम, केरलम, तमिलनाडु और पुदुचेरी में चुनाव प्रक्रिया पूरी होने के बाद नई विधानसभाओं के गठन की अधिसूचना जारी की। आयोग ने पश्चिम बंगाल के मुख्य सचिव, पुलिस महानिदेशक और केंद्रीय सशस्त्र पुलिस बलों को चुनाव के बाद होने वाली किसी भी हिंसा से निपटने के कड़े निर्देश दिए। राष्ट्रीय अन्वेषण अभिकरण ने आतंकी संगठन इस्लामिक स्टेट से जुड़े जैविक आतंकी हमले की साजिश रचने के आरोप में 3 लोगों के खिलाफ आरोप पत्र दाखिल किया। अमेरिका के राष्ट्रपति डोनाल्ड ट्रंप ने कहा होर्मुज जलडमरू मध्य में फंसे जहाजों की सुरक्षित निकासी की योजना प्रोजेक्ट फ्रीडम को कुछ समय के लिए रोका जाएगा। और आईपीएल क्रिकेट में चेन्नई सुपर किंग्स ने दिल्ली कैपिटल्स को 8 विकेट से हराया। अब समाचार विस्तार से। प्रधानमंत्री नरेंद्र मोदी आज नई दिल्ली में वियतनाम के राष्ट्रपति तो लैम से बातचीत करेंगे। दोनों नेता द्विपक्षीय संबंधों के विभिन्न पहलुओं और पारस्परिक हित के क्षेत्रीय तथा वैश्विक मुद्दों पर व्यापक चर्चा करेंगे। हमारे संवाददाता ने बताया है कि श्री मोदी और वियतनाम के राष्ट्रपति आज कई

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁର ଲହରୀ।

ଆଜି ଏଥିରେ ଶୁଣନ୍ତୁ କେତୋଟି ଗୀତ ଗୌରହରି ଦଳେଙ୍କ ରଚନାରୁ। ଏହି କ୍ରମରେ ପ୍ରଥମେ ଶିଳ୍ପୀ ପ୍ରଦୀପ କୁମାର ମିଶ୍ର।

0: ଏଥିଲା କେତୋଟି ଗୀତ ସୁରଲହରୀ କ୍ରମରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ଦିନ 12:50 ଶୁଣିବେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର, ଶୈଳଭମା ମହାପାତ୍ର, ପୁଷ୍ପା ତ୍ରିପାଠୀ ଏବଂ ସୁଧାକର ପଣ୍ଡା। ଶୁଣିବେ ଆଜି ଦିନ 12:50।
1: एबे गेल गैस पीएनजी कनेक्शन नेबा आहुरी सहज। सिक्योरिटी डिपॉजिट करिबार तीनोटी सरल उपाय। समुदाय 4000 टंका एका सहित किंबा 1000 दिन पर्यंत दिन पिछा 5 टंका नचित प्रत्येक दिन 1 टंका।
2: ऑनलाइन रजिस्ट्रेशन करि प्रथम गैस बिल रे पांतो 200 टंका छाड ओ रेफरल उपरे कैशबैक। आज ही कॉल करंतु 1800102982।
1: गेल गैस सहज कनेक्शन भरोसा योग्य गैस।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ଶ୍ରୀଚରଣ, ଗୀତିକାର ପଞ୍ଚାନନ ନାୟକ, ସଙ୍ଗୀତ ପ୍ରଭାଂଶୁ ସାମନ୍ତ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
0: ଶେଷରେ ଶିଳ୍ପୀ ସୁବାଶିଷ, କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନା, ସଙ୍ଗୀତ ମଳୟ ମିଶ୍ର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ରାତି 8:15ରେ ଶୁଣିବେ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ଶୁଣିବେ ଆଜି ରାତି 8:15ରେ। ସୂଚନାଟି ଏତିକିରେ ଶେଷ ହେଲା।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ମୁଁ ଖିଲାଡ଼ି ତୁ ଅନାଡ଼ି ଏ କଥା ଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁଙ୍କ କଣ୍ଠରେ ଗୀତ ରଚନା କରିଥିଲେ ରାନୀ ମଲ୍ଲିକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁ ମଲ୍ଲିକ ଏଥର ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଗୀତକାର ସମୀର ସଙ୍ଗୀତ ଆଦେଶ ଶ୍ରୀବାସ୍ତବ କଥାଚିତ୍ର ବାଗବା।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ତୁମସା ନେହି ଦେଖା, ଏଇ କଥା ଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର। ଶିଳ୍ପୀ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଏଥର ଗୀତଟିକୁ ଶୁଣନ୍ତୁ, କୁମାର ସାନୁଙ୍କ କଣ୍ଠରେ ଶିକାରୀ କଥାଚିତ୍ରରୁ, ଗୀତିକାର ସମୀର, ସଙ୍ଗୀତ ଆଦେଶ ଶ୍ରୀବାସ୍ତବ।

କାର୍ଯ୍ୟକ୍ରମର ଶେଷ ଗୀତଟିରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ମନପ୍ରୀତ ଅଖ୍ତର, ଗୀତିକାର ସମୀର, ସଙ୍ଗୀତ ଯତୀନ ଲଲିତ, କଥାଚିତ୍ର କୁଛ କୁଛ ହୋତା ହେ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଗୀତିଧାରା କ୍ରମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ସାକ୍ଷାତକାରଟିଏ। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଅମିତା ଦାସଙ୍କ ସହିତ। ବିଷୟ ରହିଛି ସୁଖ ଦୁଃଖର ସାଥୀ ଆକାଶବାଣୀ। ଶୁଣିବେ ଆଜି ଦିନ 1:20। ଆଜି ରାତି 8:15 ପ୍ରଚାର କରିବୁ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ଶୁଣିବେ ଆଜି ରାତି 8:15। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ସପ୍ତଧାରା କ୍ରମରେ।

ସ୍ମାଇଲ୍ ପ୍ଲିଜ୍ ଏହି କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ପାମେଲା ଜେନ୍। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର। ଏଥର ଗୀତଟିକୁ ଶୁଣନ୍ତୁ ଅଗସ୍ତ୍ୟ କଥାଚିତ୍ରରୁ, ଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ହ୍ୟୁମନ ସାଗର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ନଈ ସେପରି କନକ ଗୋରୀ ଏହି କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ତପୁ ମିଶ୍ର, ଚିତ୍ରଭାନୁ ମହାନ୍ତି ଏବଂ ସାଥୀମାନଙ୍କ କଣ୍ଠରେ। ଗୀତଟିକୁ ରଚନା କରିଥିଲେ ଗୀତା ଖୁଣ୍ଟିଆ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଜୟ ମହାନ୍ତି ଏବଂ ମହେନ୍ଦ୍ର ଆଚାର୍ଯ୍ୟ। ଏଥର ଶିଳ୍ପୀମାନେ ହେଲେ ରତିକାନ୍ତ ଶତପଥୀ ଏବଂ ଇରା ମହାନ୍ତି, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ, କଥାଚିତ୍ର ଲଭ୍ ୟୁ ହମେଶା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, କିଛି ସୂଚନା ବିଜ୍ଞାପନ ପରେ।
3: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4000 ଟଙ୍କା ଏକା ସହିତ କିମ୍ବା 1000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
4: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
3: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରି ଏକଥା ଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ଅରମାନ ମଲ୍ଲିକ, ଗୀତ ରଚନା କରିଥିଲେ ମନୋଜ ମୁନ୍ତସିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମାଲ ମଲ୍ଲିକ।

0: ରେଡିଓ ପରିଷଦ ସୁନାବେଳା।
1: ଏଥର ଗୀତଟିକୁ ଶୁଣନ୍ତୁ ସାଂଘାଇ କଥାଚିତ୍ରରୁ। ଶିଳ୍ପୀମାନେ ହେଲେ ନନ୍ଦିନୀ ଶ୍ରୀକର ଏବଂ ଅରିଜିତ ସିଂ, ଗୀତିକାର କୁମାର, ସଙ୍ଗୀତ ବିଶାଲ ଏବଂ ଶଖର।

ଜନ୍ନତ କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ କିଏ କିଏ? ଗୀତ ରଚନା କରିଥିଲେ ସଇଦ୍ କାଦରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରୀତମ୍। ପରବର୍ତ୍ତୀ ଶିଳ୍ପୀ ଆତିଫ ଅସଲମ, ଗୀତିକାର ମନୋଜ ମୁନ୍ତଶିର, ସଙ୍ଗୀତ ରୋଚକ କୋହଲି, କଥାଚିତ୍ର ବତ୍ତି ଗୁଲ, ମିଟର ଚାଲୁ।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ରାତି 8:15 ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ଶୁଣିବେ ଆଜି ରାତି 8:15। ଆଜି ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ସାକ୍ଷାତକାରଟିଏ। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଅମିତା ଦାସଙ୍କ ସହିତ, ବିଷୟ ରହିଛି ସୁଖ ଦୁଃଖର ସାଥୀ ଆକାଶବାଣୀ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ତାଙ୍କ ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ସାକ୍ଷାତକାର ଦିଏ। ପରେ ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ଅମିତା ଦାସଙ୍କ ସହିତ, ଯାହାର ବିଷୟ ରହିଛି ସୁଖ ଦୁଃଖର ସାଥୀ ଆକାଶବାଣୀ। ଅପରାହ୍ନ 5ଟାରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ କଥାରେ ଗୀତରେ କ୍ରମରେ ଶୁଣିବେ କଣ୍ଠଶିଳ୍ପୀ ହରିହରନଙ୍କ ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା। ପରେ ରହିଛି ଯୁବବର୍ଗ ଓ କ୍ୟାରିୟର କନ୍ଫ୍ୟୁଜନ୍ ସମ୍ପର୍କରେ ସାକ୍ଷାତକାରଟିଏ। ହ୍ୟାଲୋ ସାରଦା ଲାଗବା ଗୀତ ଶୁଣିବେ ଅପରାହ୍ନ 5:30। କୃଷି ଓ କୃଷକ କାର୍ଯ୍ୟକ୍ରମ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ମା ଭଉଣୀଙ୍କ ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ସାକ୍ଷାତକାର। ଚିର ସବୁଜ ଶୁଣିବେ ରାତି 8:15। ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ମୁଁ ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ। ଦ୍ୱତକଣ୍ଠରେ ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦିମ ଶ୍ରବଣ।

ଆଓ ପ୍ୟାର କରେ କଥାଚିତ୍ରରୁ ଗୀତଟିଏ। ଗୀତ ରଚନା କରିଛନ୍ତି ଶ୍ୟାମରାଜ, ସଙ୍ଗୀତରେ ସଜେଇଛନ୍ତି ଆଦି ଶ୍ରୀବାସ୍ତବ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। କିଛି ବିଜ୍ଞାପନ ପରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, କ୍ଷମା କରିବେ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ଆୟୋଜିତ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରୁଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକର ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେବାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗତକାଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍ ଶୋରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଥିଲେ। ନବରଙ୍ଗପୁର ଜିଲ୍ଲାକୁ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 10 ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଓ ଉପଭୋକ୍ତା ସେବା କେନ୍ଦ୍ରର ମଧ୍ୟ ସେ ଉଦ୍ଘାଟନ କରିଛନ୍ତି। ପରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ସଡ଼କ ଓ ସେତୁବନ୍ଧ ଯୋଜନା ଅନ୍ତର୍ଗତ 32ଟି ରାସ୍ତା ଓ 4ଟି ସେତୁର ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି ଏବଂ ବିଧାୟକ ନରସିଂହ ଭତ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଉନ୍ନତି ଓ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସହଯୋଗ ରହିଆସିଛି। ରାୟଗଡ଼ା ରେଲୱେ ଡିଭିଜନର କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପର୍ଯ୍ୟଟନର ବୃଦ୍ଧି, ସମାବେଶୀ ଓ ସ୍ଥାୟୀ ଉନ୍ନତିକୁ ନୂତନ ଗତି ମିଳିବ ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟକୁ ଦେଶର ଉନ୍ନତିରେ ଏକ ପ୍ରମୁଖ ଭାଗିଦାରୀ ଭାବେ ଗଢ଼ି ତୋଳିବା ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ମିଶନ ଶକ୍ତି ସଭାଗୃହରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। ଛତ୍ରପୁର ବ୍ଲକ ସିଡିପିଓ ପ୍ରଣମିତା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାଲ୍ୟ ବିବାହ ରୋକିବାରେ ବିଭିନ୍ନ ସଂଗଠନର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ୟୁନିସେଫ୍ର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ, ମହିଳା ସୁରକ୍ଷା ଅଧିକାରୀ ଡି ନାଗରତ୍ନମ୍ ବାଲ୍ୟ ବିବାହ ରୋକିବା ପାଇଁ ସମସ୍ତଙ୍କୁ ସମୂହ ସଂକଳ୍ପ ପାଠ କରାଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଶ୍ୱାସରୋଗ ବା ଆଜମା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଆଜମାରେ ପୀଡ଼ିତ ବ୍ୟକ୍ତିଙ୍କ ଉପଶମ ସମୟର ଆବଶ୍ୟକତା। ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି। ଆଜମା ଦିବସରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ 1400 ଅଧ୍ୟାପକ ପଦବୀ ପୂରଣ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ନିକଟରେ 14 ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ ହେବା ପରେ ଏବେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି, ରାଜ୍ୟସ୍ତରୀୟ ଯୋଗ୍ୟତା ପରୀକ୍ଷା କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନର ମାନବ ସମ୍ଭଳ ଓ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଜରିଆରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ 676 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପିଏମ୍ ଉଷା ଅଧୀନରେ 100 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ପିଏମ୍ ଉଷା ଜରିଆରେ ରାଜ୍ୟରେ ମୋଟ 20 ସରକାରୀ ମହାବିଦ୍ୟାଳୟକୁ 5 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି। 488 ଓ 662 ବର୍ଗ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ବଜେଟ୍ରୁ 500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟୟ ଅଟକଳ କରାଯାଇଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ଉପଲବ୍ଧ ହେବ। ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ 22 ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ପଡ଼ିବ। ଅନ୍ଲାଇନ୍ ଆବେଦନ 24 ଘଣ୍ଟା ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କ ପ୍ରମାଣପତ୍ର ପ୍ରଦାନ କରିବେ। ଆବେଦନକାରୀ ବୋର୍ଡ ୱେବ୍ସାଇଟ୍ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନ୍ଲୋଡ୍ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ 10ମ ବାର୍ଷିକ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା 32 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ପୁଲିସ୍ ଅଧୀକ୍ଷକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଣ୍ଡୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ 20,000 ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା 7ଟି ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଏଥିରେ ବାଇକ୍ ଚାଳକଙ୍କୁ 50 ଟଙ୍କାରେ ହେଲମେଟ୍ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରୁ ଫେରିବା ପରେ ହେଲମେଟ୍ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ସୁରକ୍ଷିତ ଗାଡ଼ି ଚାଳନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ୍ ଟାଟା ହକି ଆନୁକୂଲ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ

କି ଶିବିର ଆରମ୍ଭ ହୋଇଛି। ଶିବିର ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 6-16 ବର୍ଷ ବୟସର 80ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କୁ ହକିର କଳାକୌଶଳ ସହ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଉଦ୍ଘାଟନୀ ସମାରୋହ ପରେ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଖେଳାଳିମାନେ ବୃତ୍ତିଗତ ମାର୍ଗଦର୍ଶନରେ ଆଧୁନିକ ହକିର କୌଶଳ ଶିଖିବାର ସୁଯୋଗ ପାଉଥିବା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 6-7 ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ମୁଖ୍ୟ ସମ୍ବାଦ ପୁଣିଥରେ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22 ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ କଥାରେ ଗୀତରେ ଶୁଣିବେ କଣ୍ଠଶିଳ୍ପୀ ହରିହରନ୍‌ଙ୍କ ସମ୍ପର୍କରେ। ବିଶେଷ ଉପସ୍ଥାପନାରେ ଯୁବବର୍ଗ ଓ କ୍ୟାରିୟର କନ୍ଫ୍ୟୁଜନ୍ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ହେଲୋ ସାରଦା ଲାଗୁଆ ଗୀତ ଶୁଣିବେ ଅପରାହ୍ନ 5ଟା।

0: ବାଜି 30 ମିନିଟ୍ରେ, ସନ୍ଧ୍ୟା 6:20 ରେ ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଉଜ୍ଜଳାମ ଦେଶ। ସନ୍ଧ୍ୟା 6:30 ରେ ଶୁଣିବେ ଆଜିର ପ୍ରସଙ୍ଗ। ସନ୍ଧ୍ୟା 6:55 ରେ ଏବଂ ଜିଲ୍ଲା ହାଲଚାଲରେ 7:25 ରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:00ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30 ରେ। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ମା ଭଉଣୀଙ୍କ ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଆଜିର ଚାଷୀ ଚିରସବୁଜ କାର୍ଯ୍ୟକ୍ରମ, ଭେଟିଦେବୁ 8:00ରେ। 8:15 ରେ ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। 8:30 ରେ ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଖ୍ୟାଲ ପରିବେଷଣ କରିବେ ପଣ୍ଡିତ ସିଂ ବନ୍ଧୁ। 9:30 ରେ ଶୁଣିବେ ଗୀତ ଓ ଗଜଲ। ଶିଳ୍ପୀମାନେ ହେଲେ ତଲତ ଅଜିଜ, ବିନାଶ ମସାନୀ, ମିତାଲି ସିଂ, ଭୂପିନ୍ଦର ସିଂ, ରାମ ଶଙ୍କର ଏବଂ ଗୁଲାମ ଅଲି। 10:00ରେ ଶୁଣିବେ ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁର ଅଞ୍ଚଳର ଏବଂ ଝୁମର ଗୀତ। ଶିଳ୍ପୀମାନେ ହେଲେ ମନସ୍ୱିନୀ ନାୟକ, ହୃଷିକେଶ ମେହେର, ସ୍ୱରୂପା ଚକ୍ରବର୍ତ୍ତୀ, ପ୍ରଫୁଲ୍ଲ କୁମାର ସିଂଦେଓ, ପ୍ରତାପ ଚନ୍ଦ୍ର ଦାସ ଏବଂ ମାର୍କଣ୍ଡ ନାୟକ। 10:30ରେ ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ଶୁଣିବେ ରାମଲୀଳା ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ବନ୍ଧୁ, ଏ ଥିଲା ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:48। ଶ୍ରୋତାବନ୍ଧୁ, ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏଁ ଆମର ମିଡିୟମ ୱେଭ୍ର ପ୍ରସାରଣ ସେବା ବନ୍ଦ ରହିବ, କିନ୍ତୁ ଏଫ୍ଏମ୍ର 103.6 MHz ଆପଣମାନେ ମୁମ୍ବାଇ ବିବିଧ ଭାରତୀର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ତେବେ ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମ ସାନ୍ଧ୍ୟ ଅଧିବେଶନ ଅପରାହ୍ନ 5:00। ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ ଆଉ ଆପଣମାନେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମର ସେବା ଉପଭୋଗ କରନ୍ତୁ।
1: लता मंगेशकर और मोहम्मद रफी की आवाजें हैं। फिल्म का नाम है बेदर्द जमाना क्या जाने।

0: ମିତ୍ରତା ହେଉଛି ହସର ମୁହୂର୍ତ୍ତ, ଦୁଃଖରେ ଦେଇଥାଏ ସାଥିର ସ୍ପର୍ଶ, ନିରବ କଥାରେ ବୁଝିଯାଏ ମନ, ସେଇ ହେଉଛି ଜୀବନର ସତ୍ୟଧନ।
1: ପ୍ରେମ ହେଉଛି ହୃଦୟର ଧଡ଼କନ, ସ୍ୱପ୍ନରେ ମିଳେ ଏକ ନୂଆ ଚନ୍ଦନ, ନଜରେ ନଜରେ କହିଦିଏ ଗଳ୍ପ, ମନରେ ଭରିଦିଏ ଅନେକ ରଙ୍ଗ।
0: ମିତ୍ରତା କରେ ହୃଦୟକୁ ଶାନ୍ତି, ପ୍ରେମ ଦେଇଥାଏ ଜୀବନରେ କାନ୍ତି, ଦୁହେଁ ମିଶି ଗଡ଼ୁଛନ୍ତି ସୁନ୍ଦର ଗୀତ, ଯେଉଁଠି ରହେ ସଦା ଖୁସିର ପ୍ରୀତ।
1: ଶୁଭ ସନ୍ଧ୍ୟା ସାଥୀ।

ତେବେ ସାଥୀ, ଆଉ ଡେରି ନ କରି ଆଜିର ସୁନ୍ଦର ସମ୍ଭାର କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଦେବା ଆମର ଚିରାଚରିତ ପରମ୍ପରାକୁ ନେଇ। ତେବେ ସାଥୀ, ଚାଲନ୍ତୁ ଶୁଣିବା ଆଜିର ସୁନ୍ଦର ବିଚାରଟିକୁ।

ନିଜ ଉପରେ ବିଶ୍ୱାସ ରଖିବା ଉଚିତ। ଯେଉଁମାନେ ନିଜକୁ ବିଶ୍ୱାସ କରନ୍ତି ସେମାନେ କେବେ ହାରନ୍ତି ନାହିଁ। ସେମାନେ ପ୍ରତ୍ୟେକ ବିଫଳତାକୁ ସଫଳତାରେ ପରିଣତ କରିଦିଅନ୍ତି।

0: ଆରେ ବା ଦିଦି, ଏ ଗୀତଟା ତ ବହୁତ ବଢ଼ିଆ ଲାଗିଲା ମୋତେ। ଏଙ୍କ ଭଏସ୍ଟା ଟିକେ ଶୁଣିଲା ଶୁଣିଲା ପରେ ଲାଗୁଛି। ଏ ଗାୟକର ନାମ କ'ଣ?
1: ଆରେ ୟାଙ୍କୁ ମନେ ରଖିନ କି? ଇଏ ପରେ ହରିହରନ୍।
0: ହରିହରନ୍, ଶୁଣିଲା ପରେ ଲାଗୁଛି, ଟିକେ ମନେ ପକେଇଲ।
1: ଆରେ ବାବା, ହରିହରନ୍ ଭାରତର ଏକ ପ୍ରସିଦ୍ଧ ଏବଂ ପ୍ରତିଭାଶାଳୀ ଗାୟକ, ଯିଏ ଗଜଲ, ଭକ୍ତି ସଙ୍ଗୀତ ଏବଂ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ବିଶେଷ ସ୍ଥାନ ଗଢ଼ିଛନ୍ତି। ତାଙ୍କର ମଧୁର ଏବଂ ଭାବପୂର୍ଣ୍ଣ କଣ୍ଠସ୍ୱର ତାଙ୍କୁ ଭାରତୀୟ ସଙ୍ଗୀତ ଜଗତରେ ଅଲଗା ପରିଚୟ ଦେଇଛି।
0: ହଁ, ଟିକେ ଟିକେ ମନେ ପଡ଼ୁଛି ଏବେ, କାଇଁ ଆଉ ଟିକେ କହିଲ।
1: ହଉ ଠିକ୍ ଅଛି, ଶୁଣ, ହରିହରନ୍ଙ୍କ ଜନ୍ମ 3 ଏପ୍ରିଲ୍ 1955 କେରଳର ତିରୁଅନନ୍ତପୁରମରେ ହେଇଥିଲା, କିନ୍ତୁ ସେ ମୁଖ୍ୟତଃ ମୁମ୍ବାଇରେ ବଢ଼ିଥିଲେ। ତାଙ୍କ ପିତା HAS ମଣି ଏକ ପ୍ରସିଦ୍ଧ କନ୍ନଡ଼ ସଙ୍ଗୀତଜ୍ଞ ଥିଲେ ଏବଂ ତାଙ୍କ ମା ଆଲମେଲୁ ମଧ୍ୟ ଏକ ପ୍ରସିଦ୍ଧ ଗାୟିକା ଥିଲେ। ଏହି ସଙ୍ଗୀତମୟ ପରିବେଶ ତାଙ୍କୁ ଛୋଟବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ କରୁଥିଲା। ସେ କନ୍ନଡ଼ ସଙ୍ଗୀତ ସହିତ ହିନ୍ଦୁସ୍ତାନୀ ସଙ୍ଗୀତରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ, ଯାହା ତାଙ୍କ ଗାୟନକୁ ଅଧିକ ସମୃଦ୍ଧ ଏବଂ ବିବିଧମୟ କରିଛି।

0: ତେବେ ସାଥୀ, ହରିହରନ୍ କୋଲୋନିଆଲ କଜିନ୍ସ ନାମକ ଏକ ସଙ୍ଗୀତ ବ୍ୟାଣ୍ଡର ସଦସ୍ୟ ମଧ୍ୟ ଥିଲେ, ଯେଉଁଠାରେ ସେ ଇଣ୍ଡିଆନ୍ ଏବଂ ୱେଷ୍ଟର୍ଣ୍ଣ ସଙ୍ଗୀତର ମିଶ୍ରଣ କରୁଥିଲେ। ଏହି ବ୍ୟାଣ୍ଡ ମାଧ୍ୟମରେ ସେ ନୂତନ ଶୈଳୀର ସଙ୍ଗୀତ ପ୍ରସ୍ତୁତ କରିଥିଲେ, ଯାହା ଯୁବପିଢ଼ିମାନଙ୍କ ମଧ୍ୟରେ ବହୁତ ପ୍ରିୟ ହୋଇଥିଲା। ତାଙ୍କୁ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ସହିତ ସମ୍ମାନ ମଧ୍ୟ ମିଳିଛି। ସେ ଜାତୀୟ ପୁରସ୍କାର ସହିତ ଭାରତର ଗରିମାମୟ ସମ୍ମାନ ପଦ୍ମଶ୍ରୀ ମଧ୍ୟ ପାଇଛନ୍ତି। ଏହା ତାଙ୍କ ସଙ୍ଗୀତ କ୍ଷେତ୍ରରେ ଅପୂର୍ବ ଅବଦାନର ପ୍ରତୀକ। ତେବେ ଶ୍ରୁତି,
1: ହଁ ଦିଦି କୁହ,
0: ତମେ ଗୋଟେ ଫ୍ୟାକ୍ଟ ଜାଣିଛ?
1: କ'ଣ?
0: ହରିହରନ୍ ଓଡ଼ିଆରେ ମଧ୍ୟ ଗୀତ ଗାଇଛନ୍ତି।
1: ହଁ ଜାଣିଛି ନା, ସେ ହିନ୍ଦୀ, ଓଡ଼ିଆ, ତାମିଲ, ତେଲୁଗୁ ବହୁତ ଲାଙ୍ଗୁଏଜରେ ଗୀତ ଗାଇଛନ୍ତି।
0: ଶୁଣିବ ଗୋଟେ ଗୀତ?
1: ଶୁଣିବା ନିଶ୍ଚୟ,
0: ଆମ ଶ୍ରୋତା ବନ୍ଧୁଙ୍କୁ ବି ଶୁଣେଇଦବା।

ତେବେ ସାଥୀ, ହରିହରନଙ୍କ ଗାୟନର ବିଶେଷତା ହେଉଛି ତାଙ୍କର ସ୍ୱରର ମାଧୁର୍ଯ୍ୟ ଓ ଭାବନାର ସୁନ୍ଦର ପ୍ରକାଶ। ସେ ଘଜଲ ଓ ଚଳଚ୍ଚିତ୍ର ସଙ୍ଗୀତକୁ ଏକ ନୂତନ ଦିଗ ଦେଇଛନ୍ତି। ତାଙ୍କର ସଙ୍ଗୀତ ନୂତନ ଓ ପୁରୁଣା ପିଢ଼ି ମଧ୍ୟରେ ସେତୁ ସୃଷ୍ଟି କରିଛି। ହରିହରନଙ୍କ ସଙ୍ଗୀତ ଜୀବନ ଏକ ଅଦ୍ଭୁତ ଯାତ୍ରା, ଯେଉଁଥିରେ ସେ ଭାରତୀୟ ସଙ୍ଗୀତକୁ ନୂଆ ଉଚ୍ଚତାକୁ ନେଇଛନ୍ତି। ଘଜଲ, ଭଜନ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ଅଦ୍ୱିତୀୟ କଣ୍ଠସ୍ୱର ଶ୍ରୋତାମାନଙ୍କ ହୃଦୟକୁ ଛୁଇଁଥାଏ। ଶେଷରେ ସେ ନିଜ ପ୍ରତିଭା ଓ ପରିଶ୍ରମ ଦ୍ୱାରା ସଙ୍ଗୀତ ଜଗତରେ ଏକ ସ୍ଥାୟୀ ସ୍ଥାନୀୟ ସୃଷ୍ଟି କରିଛନ୍ତି। ତାଙ୍କର ଗୀତମାନେ ମାନବ ଭାବନାକୁ ଗଭୀର ଭାବରେ ପ୍ରକାଶ କରେ, ଯାହା ସମୟ ସହିତ ମଧ୍ୟ ଅବିଚଳିତ ରହିଛି। ତେଣୁକରି ସାଥୀ, ହରିହରନ ଭାରତୀୟ ସଙ୍ଗୀତର ଏକ ଅମୂଲ୍ୟ ରତ୍ନ, ଯାହାଙ୍କ ଅବଦାନ ସଦା ସ୍ମରଣୀୟ ରହିବ।

ସାଥୀ, ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଯୁବମାନଙ୍କ ପାଖରେ ଅନେକ ପ୍ରକାରର ଅବସର ଥିଲେ ମଧ୍ୟ କ୍ୟାରିୟର ଚୟନରେ ସେମାନେ ଅସମଞ୍ଜତା ବ୍ୟକ୍ତ କରନ୍ତି। ଏକପଟେ ନିଜ ଇଚ୍ଛାର ବୃତ୍ତି, ଅନ୍ୟପଟେ ପରିବାରର ଚାପ।

0: ତାହା ଉପରେ ବୋଝ ଉପରେ ନଳିତା ବିଡ଼ା ପଡ଼ିଲା ଭଳି ବଢ଼ୁଥିବା ନିଯୁକ୍ତି ସମସ୍ୟା, ପରିବାରର ଦାୟିତ୍ୱ, ସମାଜ, ସୋସିଆଲ ମିଡ଼ିଆ, ଆତ୍ମସନ୍ଦେହ, ଏସବୁ ଯୁବ ସମାଜରେ କ୍ୟାରିୟରରେ କନଫ୍ୟୁଜନ୍ ବଢ଼ାଇଛି। ଏହି ବିଷୟ ଯୁବବର୍ଗରେ କ୍ୟାରିୟର କନଫ୍ୟୁଜନ, ଏହି ବିଷୟ ଉପରେ ଚାଲନ୍ତୁ ଆଲୋଚନା କରିବା ଆମର ଏହି ଅତିଥିଙ୍କ ସହିତ। ସାର୍ ନମସ୍କାର।
1: ନମସ୍କାର
0: ସାର୍, ନିଜ ପରିଚୟ ଟିକେ ଦିଅନ୍ତୁ।
1: ମୁଁ ଦୀପକ ସାମନ୍ତରାୟ, ଶିକ୍ଷାବିତ, ବର୍ତ୍ତମାନ ଡାଇରେକ୍ଟର ବ୍ରିଲିଏଣ୍ଟ ଏକାଡେମି ଅଫ୍ ସାଇନ୍ସ ଆଣ୍ଡ ଏଜୁକେୟାର ବା ବେସ୍ ଜୟପୁର।
0: ସାର୍, ଆଜିର ବିଷୟଟି ରହିଛି ଯୁବବର୍ଗରେ କ୍ୟାରିୟର କନଫ୍ୟୁଜନ, ଏହି ବିଷୟରେ ଆପଣଙ୍କର କ'ଣ ମତ ରହିଛି?
1: ଆଜିର ଟପିକ୍ ଯୁବବର୍ଗରେ କ୍ୟାରିୟର କନଫ୍ୟୁଜନଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଆଜି ୟୁଥ୍ ସମୟ ସହିତ ଇଭଲ୍ଭ ହେଉଛି, ତାର ମାଇଣ୍ଡସେଟ୍ ମଧ୍ୟ ଚେଞ୍ଜ ହେଉଛି। ଆଗରୁ ଯେଉଁ କାମଗୁଡ଼ିକ ଲୋକମାନେ କରୁଥିଲେ, ଏବର ୟୁଥ୍ ତାର ଗୁରୁତ୍ୱ ବୁଝୁଛନ୍ତି ଏବଂ କରୁଛନ୍ତି ମଧ୍ୟ। ବର୍ତ୍ତମାନ ପୂର୍ବ ଅପେକ୍ଷା ଏଜୁକେସନ୍ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ ଆସିଛି, ତେଣୁ ଏହା ମାଇଣ୍ଡସେଟ୍ରେ ବି ଚେଞ୍ଜ କରିଛି। ଏବର ୟୁଥ୍ ଏଜୁକେଟେଡ୍ ଆଉ ପ୍ୟାସନେଟ୍, ବଟ୍ ଚିନ୍ତାର ବିଷୟ ହେଉଛି କି ଯୁବବର୍ଗର ସଂଖ୍ୟା ଅଧିକା ଥିଲେ ବି ଜବ୍ ଅପରଚ୍ୟୁନିଟି ଲିମିଟେଡ୍ ରହିଛି। ନୋ ଡାଉଟ୍ ଏବେ ସମୟ ସହ ତାଳ ଦେଇ ନୂଆ ନୂଆ ଜବ୍ ସୃଷ୍ଟି ହେଉଛି, ତଥାପି ତା ବେକାରୀ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସୁଧାରି ପାରୁନି। ଏହା ଛଡ଼ା ବେଳେବେଳେ ଅଧିକା କ୍ୱାଲିଫାଏଡ୍ ହୋଇଥିବାରୁ ସେମାନେ ନିଜ କ୍ୱାଲିଫିକେସନକୁ କମ୍ ଥିବା ଜବ୍ କରିବାକୁ ଇଚ୍ଛୁକ ନୁହନ୍ତି। ଅନ୍ୟପଟରେ ସମାଜ ଓ ପରିବାରର ଦାୟିତ୍ୱ ନେବାକୁ ସେମାନେ ନିଜ ଇଚ୍ଛାରେ କ୍ୟାରିୟର ଚଏସ୍ କରିନପାରି ଯେକୌଣସି ୱେଲ୍ ପେଡ୍ ଜବ୍ ଚୁଜ୍ କରୁଛନ୍ତି ଯାହା ସେମାନଙ୍କୁ ସାଟିସ୍ଫାଏ କରୁଛି।
0: ତେବେ କ'ଣ ପ୍ୟାସନ୍ ବନାମ ପ୍ରଫେସନ୍ କ୍ୟାରିୟର କନଫ୍ୟୁଜନ୍ରେ ପ୍ରଭାବ ପକାଉଛି?
1: ନିଶ୍ଚିତ ଭାବରେ, ଜଣଙ୍କର ଇଣ୍ଟରେଷ୍ଟ ଗୋଟିଏ ଫିଲ୍ଡରେ ଥିବାବେଳେ ତାକୁ ଅନ୍ୟ ଏକ ଫିଲ୍ଡରେ କାମ କରିବାକୁ ପଡ଼ୁଛି। ଫର୍ ଏକ୍ଜାମ୍ପଲ୍, ଜଣଙ୍କର ଇଣ୍ଟରେଷ୍ଟ ଫଟୋଗ୍ରାଫିରେ ବା ପେଣ୍ଟିଂରେ ଥିବାବେଳେ ତା ପାଇଁ ସ୍କୋପ୍ର ଅଭାବ ବା ପାରିବାରିକ ଚାପ ବା ଆର୍ଥିକ ଅଭାବ ଯୋଗୁଁ ସେ ତା ପ୍ୟାସନ୍ ଛାଡ଼ି ଅନ୍ୟ କୌଣସି ଫିଲ୍ଡରେ ଯେଉଁଥିରେ କି ତାକୁ ଭଲ ଦରମା ମିଳିପାରିନି ତାହାକୁ ଚୁଜ୍ କରିବାକୁ ପଡ଼ୁଛି। ତେଣୁ ଏହା ହିଁ ନିଶ୍ଚିତ ଭାବରେ କ୍ୟାରିୟର କନଫ୍ୟୁଜନ୍ ସୃଷ୍ଟି କରୁଛି। ତାହା ଛଡ଼ା ଗୋଟିଏ ଫିଲ୍ଡରେ ଇଣ୍ଟରେଷ୍ଟ ଥିବା ଯୋଗୁଁ ସ୍କିଲ୍ ମଧ୍ୟ ଅନ୍ୟ ଫିଲ୍ଡରେ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରୁନି, ଏହା ମଧ୍ୟ ଏକ ପ୍ରକାର ଲସ୍ ହିଁ କହିପାରିବା।
0: ତେବେ ସାର୍, ଏଜୁକେସନ୍ ସିଷ୍ଟମ୍ ଆଉ ସମାଜର ଏହି କ୍ୟାରିୟର କନଫ୍ୟୁଜନ୍ରେ କ'ଣ ଭୂମିକା ରହିଛି?
1: ହଁ, ମେନ୍ଲି ଏହି ଏଜୁକେସନ୍ ସିଷ୍ଟମ୍ ଆଉ ସମାଜର ହିଁ ରହିଛି। ଫର୍ ଏକ୍ଜାମ୍ପଲ୍, ଗୋଟିଏ ପିଲା ଟେକ୍ନୋଲୋଜିରେ ଇଣ୍ଟରେଷ୍ଟ ଅଛି କିନ୍ତୁ ସେ ଅନ୍ୟ ସବଜେକ୍ଟରେ ୱିକ୍ ଅଛି, ତ ତା'ର ମ୍ୟାଟ୍ରିକ୍ରେ କମ୍ ନମ୍ବର ଆସିଲେ ବି ସେ ପ୍ଲସ୍ ଟୁ ଷ୍ଟ୍ରିମ୍ରେ ଚୁଜ୍ କରିବା ସମୟରେ କଟ୍ ଅଫ୍ ମାର୍କ ପାଇଁ ସାଇନ୍ସରେ ଇଣ୍ଟରେଷ୍ଟ ଥାଇ ମଧ୍ୟ ଆର୍ଟ୍ସ ବା କମର୍ସ ଚୁଜ୍ କରୁଛି। ଏହା ଏଜୁକେସନ୍ ସିଷ୍ଟମ୍ର ରୁଲ୍ ଯେ ସର୍ଟେନ୍ ନମ୍ବର ଆସିଲେ ହିଁ ସର୍ଟେନ୍ ଷ୍ଟ୍ରିମ୍ ଚୁଜ୍ କରିବ। ସେହିଭଳି ଅନ୍ୟ ଜଣେ ପିଲା ଲିଟରେଚର୍ରେ ଇଣ୍ଟରେଷ୍ଟ ଥିଲେ ମଧ୍ୟ ଭଲ ନମ୍ବର ରଖିଥିଲେ ବି ସମାଜ ବା ଫ୍ୟାମିଲି ତାକୁ ମୋଷ୍ଟଲି ସାଇନ୍ସ ବା କମର୍ସ ଚୁଜ୍ କରିବାକୁ ବାଧ୍ୟ କରନ୍ତି। ତ ପିଲାଟିର ନିଜର କ୍ୟାରିୟର ଓ ଇଣ୍ଟରେଷ୍ଟ ଉପରେ ପରିବାର ଏବଂ ସମାଜର ଚାପ ରହେ, ଫଳରେ ପରେ କ୍ୟାରିୟର କନଫ୍ୟୁଜନ୍ ହୁଏ।
0: ତେବେ ସାର୍, ଶେଷରେ ଆପଣ ଯୁବପିଢ଼ିମାନଙ୍କୁ କ'ଣ ଆଡ଼ଭାଇସ୍ ଦେବାକୁ ଚାହିଁବେ?
1: ଆଡ଼ଭାଇସ୍ ଏହା ଯେ ଗୋ ଆଫ୍ଟର ୟୁଅର୍ ପ୍ୟାସନ୍ ବଟ୍ ଅଲସୋ ଚୁଜ୍ ଦ ରାଇଟ୍ ପ୍ରଫେସନ୍। ଆଜିର ୟୁଥ୍ ଟ୍ୟାଲେଣ୍ଟରେ ଭରପୁର ଅଛି, ନୂଆ ନୂଆ ଟେକ୍ନିକ୍ କିମ୍ବା ମାଧ୍ୟମ ଆପ୍ଲାଏ କରି ଜଣେ ମଲ୍ଟି ସ୍କିଲ୍ଡ ଏକ୍ସପର୍ଟ ହୋଇପାରିବ ଏବଂ ବିକାଶ କାର୍ଯ୍ୟରେ ନିଜର ଯୋଗଦାନ କରିପାରିବ। ଦିଗହରା ନ ହୋଇ ସମୟ ଅନୁକୂଳ ପଦକ୍ଷେପ ନେଇ ନିଜକୁ ଏହି ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟ ହେଉ, ଏହା ହିଁ ମୋ କାମନା।
0: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ସମୟ କାଢ଼ି ଆମ ସହିତ ଯୋଗ ଦେଇଥିବାରୁ ଏବଂ ଏତେ ସୁନ୍ଦର କଥା କହିଥିବାରୁ। ଆପଣଙ୍କୁ ଆମ ଯୁବବାଣୀ ଏବଂ ଆକାଶବାଣୀ ଜୟପୁର ଟିମ୍ରୁ ଧନ୍ୟବାଦ।
1: ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।
0: ତେବେ ସାଥୀ, ଆଜିର ଏହି

ଇଣ୍ଟରଭ୍ୟୁରୁ ଜଣାପଡ଼ିଗଲା ଯେ କ୍ୟାରିୟର କନ୍ଫ୍ୟୁଜନ୍ କିଛି ଭୟଙ୍କର ନୁହେଁ, ଏହା ଏକ ପ୍ରକ୍ରିୟା। ସଠିକ୍ ଦିଗଦର୍ଶନ, ଧୈର୍ଯ୍ୟ ଏବଂ ନିଜ ଉପରେ ଆସ୍ଥା ରହିଲେ ପ୍ରତ୍ୟେକ ଯୁବା ନିଜର ଠିକ୍ ପଥ ଖୋଲିପାରିବେ। ମନେ ରଖନ୍ତୁ, ଅନ୍ୟମାନଙ୍କର ରାସ୍ତା ନୁହେଁ, ନିଜର ରାସ୍ତା ହିଁ ଆପଣଙ୍କୁ ସଫଳତାରେ ନେଇଯିବ।

ତେବେ ସାଥୀ ଆଜିର କାର୍ଯ୍ୟକ୍ରମ ତ ଏଇଠି ଶେଷ ହେଉଛି, କିନ୍ତୁ ବିଦାୟ ଦେବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।

ସାଥୀ, ଆସନ୍ତାକାଲି ଗୁରୁବାରର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମେସେଜ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: ତେବେ ସାଥୀ, ଆଜିର ସମ୍ଭାର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହାର ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣ ଆମ ନିକଟକୁ ମେସେଜ, ଭଏସ୍ ମେସେଜ କିମ୍ବା ଇମେଲ ମାଧ୍ୟମରେ ମତାମତ ଦେଇପାରିବେ। ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବା ପାଇଁ ନମ୍ବରଟି ହେଉଛି
1: 9438268568
0: ଏବଂ ଆମକୁ ଇମେଲ ପଠାଇବା ପାଇଁ ଇମେଲ ଆଡ୍ରେସଟି ହେଉଛି
1: airjaipur@gmail.com। ତେବେ ସାଥୀ, ଏହିପରି ଆଉ ଏକ ସୁନେଲି ସନ୍ଧ୍ୟାରେ ପୁଣି ଭେଟିବାର କଥା ଦେଉଛୁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
0: ଆଉ ମୁଁ ସାଇଶ୍ରୁତି। ନମସ୍କାର।
2: ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହେଲୋ ସର୍ଦ୍ଦା ଲାଗୱା ଗୀତ। ଉପସ୍ଥାପନାରେ ଅଛନ୍ତି ସରୋଜ କୁମାର ନାୟକ ଏବଂ ରାଜକୁମାରୀ ମହାନ୍ତୀ।

0: ଭାଞ୍ଜି କେଟଲିସ୍ ବାଗି କେମିତି ହେଲେ
1: ଏତେ ମାମା କେଟଲି କାଇଁ
0: ଏତେ କେନ୍ତା ବୋଲେ ଆଜି ଶାରଦା ଲାଗବା ଗୀତ କି ନାଇଁ
1: ଶାରଦା ଲାଗବା ଗୀତ
0: ବୋଲେ ଆମର ଭାଇ ଭଇନି ମନ ସବୁ ଲୋକ ଜଗିରେ ଭାଇ କେମିତି କେଟବେଲ କେ ମାମା ଭାଞ୍ଜି ମନ ଆଇ ଭାଇ ଆମେ କଥାବାର୍ତ୍ତା ହେବୁ ଆମର ଶାରଦା ଲାଗବା ଗୀତ ମାନେ।

0: ହ୍ୟାଲୋ ଶାରଦା ଲାଗବା କି?
1: ହ୍ୟାଲୋ ଆଜ୍ଞା, ମୁଁ ଜୀବନ ଫୋନ କହୁଛି ସାର, କଳାହାଣ୍ଡିରୁ।
0: ଜୀବନ ବାବୁ ଭଲ ଅଛ କି?
1: ଆଜ୍ଞା ଆଜ୍ଞା, ଏକଦମ ଏକଦମ ପୁରା ଭଲ ଅଛି ସାର। ଆପଣ
0: ଆମେ ମିଶା ସବୁ ନିକ କାଚୁ, ଟିକେ ଦୁଇ ଦିନ ହେଲା ଖଣ୍ଡେ ପାନି ପବନ ଆଇତେରଲା, ତ ସେଟାର କାଜେ କାକର ଲାଗିତେରଲା, ଆଜି ପୁନି ଆରି ତା ପତେ ହେଲାନି। ହେଲେ ଆଜି ତ
1: ଏବେ ଏବେ ସେମିତି ଏକା ହେଉଛି ସାର, ମାନେ ଦେଖନ୍ତୁ ସନ୍ଧ୍ୟା ହୋଇଗଲେ ପୁରା ବର୍ଷା ହେଉଛି, ମାନେ ଅଧିକ ପବନ ହୋଇଯାଉଛି ସାର।
0: ହଁ ହଁ, ନାଇଁ ପବନ କାଜେ ମିଶା ଆମର ଭାଇ ବହିନ ମାନଙ୍କୁ କହିଦେଉ, ଖଣ୍ଡେ ଜାଗ୍ରତ ହୁଅ, ଗୋଚକୁଟ କୋନ ବାଟେ ଯୋନ ବାଟେ ଆଚେ ସେବାଟେ ନା ଯା, ଘରେ ଏକା ରୁହା, ପାନି ପବନ ଆଇଲା ବୋଲେ।
1: ବିଲକୁଲ ବିଲକୁଲ, ବଜ୍ରପାତ ପ୍ରତି ସାବଧାନ।
0: ଆରି ଜୀବନ ବାବୁ, ଆଜି ତ ଶରଦା ଲାଗବା ଗୀତ କାଇ ଗୀତ ଶୁଣିବାକେ ମନ କରି ଫୋନ କରଲା, ଖଣ୍ଡ କହି ଦିଆ
1: ମତେ ଦେଇଦେବେ, ମତେ ଗୋଟେ ଭଲ ଗୀତ ଟିକେ ଦେଇଦେବେ।
0: ଠିକ ଅଛେ, ତମକେ ନିକ ଗୀତ ଶୁଣାଇ ଦେବୁ, ଆମର କାର୍ଯ୍ୟକ୍ରମ ଶୁଣତେ ରହ, ଆରି ଫୋନ କରତେ ରହ, ତମକେ ଧନ୍ୟବାଦ ଲାଗ।
1: ଧନ୍ୟବାଦ ସାର।
0: ହ୍ୟାଲୋ ଶରଦା ଲାଗବା ଗୀତ।
2: ହ୍ୟାଲୋ
0: ହ୍ୟାଲୋ, କିଏ କହିଲା?

0: କଣ ତେନ କହିଲାସିନି
1: ମାମା ଯାହା ଲାଗୁ
0: ଜୁହାର ଜୁହାର
1: ମାମା ମୁଁ ବରିଗଡ଼ରୁ ସ୍ୱର୍ଣ୍ଣପ୍ରଭା କଣ କହିଲିନି
0: ସ୍ୱର୍ଣ୍ଣପ୍ରଭା ଦିଦି ଭଲ ଚାଷ କି
1: ଭଲ ଅଛ ମାମା ପୁରା ନିମା ଅଛେ ଆଉ
0: ନିମା ନାଗା ତ
1: ସମସ୍ତେ ଭଲ ଥିବେ ବୋଲି ଭାବୁଛେ
0: ଆମେ ମିଶା ନିମା ନାକା ଅଛୁ ପାନି ପବନ ତମର ଆଡେ କେମିତି ଦିଦି କୁହାନି ଖଣ୍ଡେ
1: ପାନି ପବନ ନାଇଁ ଆବାର ମାମା ଖରା ବହୁତ ଜୋର କରୁଛେ ମାମା ପବନ ଟିକେ ଦଉଛି ମେକ୍ସିକା
0: ନାଇ ସବୁବାଟେ କୋନ ବାଟେ ପାଣି ମାରିଲାନି କୋନ ବାଟେ ପବନ ହେଲାନି ଏମିତି ଚାଲିଲା ଅଛେ ସେଟାକେ ମିଶା ଆମେ ଜାଗ୍ରତ ରହିବାର ଅଛେ ହେଲେ ଦିଦି ଆଜି ତ ଶ୍ରଦ୍ଧା ଲାଗବା ଗୀତ କାହିଁକି ଶୁଣିବାକେ ମନ କରଲା ଖଣ୍ଡ କହିଦିଆ
1: ହଁ ମାମା ଯା ଶ୍ରଦ୍ଧା ଲାଗବା ଗୀତ ଅଛି ଶ୍ରଦ୍ଧା ଲାଗବା ଗୀତ ଶୁଣମା ଆଉ ସେ ଗୀତଟା ହେଲା ମତେ କିଏ ସେ କହିସି ରେ ମୁଇଁ ଆଦିବାସୀ ଘରେ ଝିଅ ମତେ କିଏ ସେ କହିସି ରେ ମୁଇଁ ଆଦିବାସୀ ଘରେ ଝିଅ ସେ ଗୀତ ଶୁଣମା
0: ଦିଦି ଆଛେ ତମର ଗୀତ ଆମେ ଶୁଣେଇବାଟା ଶୁଣେଇବୁ ଆମର କାର୍ଯ୍ୟକ୍ରମ ଶୁଣତେ ରୁହା ନିକ କରିବା ଆରେ ଆମକୁ ମନ ହେତେ କରତେ ରୁହା ଆରେ ଭାଇ ଭଉଣୀ ମାନଙ୍କୁ ମିଶା ହେତୁ କରିକରି ଆମର ଗୀତ ମାନେ ଶୁଣତେ ରୁହା ଠିକ ଅଛି ଦିଦି ମନେ କରତେ ହେତ କରତେ ଗୀତ ଶୁଣବାକେ ତମକୁ ମିଶା
1: ଠିକ ଅଛି ଦିଦି ଜୁହାର ମାମା
0: ଠିକ ଜୁହାର ଲାଗ।

0: ହେଲେ ନିକ ତ ଆଜି ନୀଳାଚଳ ବାବୁ କେମିତି ତମର ବାଟେ ବର୍ଷା ପାଣି ଖଣ୍ଡ ଖଣ୍ଡ ହେଲାନି କି ନାଇଁ?
1: ମଝିରେ ଟିକେ କୁଆ ପଥର ମାଟି ଟିକେ ହେଇଥିଲା, ଆର୍ ମଝିରେ ବି ସାମାନ୍ୟ ଟିକେ ବର୍ଷା ମିଳିଥିଲା, ଟିକେ ଆଶ୍ୱସ୍ତି ମିଳିଥିଲା।
0: ନୀଳାଚଳ ବାବୁ ଆଜି ତ ଶାରଦା ଲାଗବା ଗୀତ କାଏ ଗୀତ ଶୁଣିବାକେ ମନ କରି ଫୋନ କରଲା ଖଣ୍ଡ କହି ଦିଆ।
1: ଏ ଖରାକୁ ନେଇ ଯଦି ଗୋଟେ ଗୀତରେ ଯଦି ପିଲା କହିଲେ ଟିକେ ଖୁସି ଲାଗିବ, ଯେତେ ଏବେ ପରିଚ୍ଛନ୍ନ ଖରା ହଉଛି, 37-40 ଡିଗ୍ରୀ ଖରା ରହୁଛି, ଖରାକୁ ନେଇକି ଯଦି ଆପଣଙ୍କର ପ୍ରଥମ ଗୀତ ପିଲା କହିଲେ ନିହାତି ଭାବରେ ଖୁସି ଲାଗିବ।
0: ଠିକ ଅଛି, ସେମିତି ତ କଣଟା ନାହିଁ, ମାତ୍ର ନିକ ଗୀତ ଗୋଟେ ତମକୁ ଶୁଣେଇବାଟା ଶୁଣେଇବୁ, ତମର ମନ ଶ୍ରଦ୍ଧା କରଲା ପରେ ଆମର କାର୍ଯ୍ୟକ୍ରମ ଶୁଣତେ ରୁହ, ଆରି ଫୋନ କରତେ ରୁହ।
1: ନିହାତି ରଖି ରହିଲି, ନମସ୍କାର।
0: ନମସ୍କାର ନମସ୍କାର, ଜୁହାର। ହ୍ୟାଲୋ ଶାରଦା ଲାଗବା ଗୀତ।
2: ହ୍ୟାଲୋ
0: ହ୍ୟାଲୋ,
2: ଜୁହାର
3: ଜୁହାର
0: ଜୁହାର, କିଏ କହିଲେ ଆସିନି, କଣ୍ଟିନ୍ୟୁ କହିଲେ ଆସିନି, ନା ଗାଁ ଖଣ୍ଡ କହି ଦିଆ।
2: କାବାର ନାଇଁ ଦେଇ ତୁଲା ମିନର ବାଲି ମାନ ଜୁହାର
0: ଜୁହାର ଜୁହାର, ଭଲ ଅଛ କି?
2: ରମେଶ ସାନ୍ତ କଲିନ ମାମା
0: ଭାଇ ବାବୁ, ରମେଶ ବାବୁ ଦେଖା ପାନି ପବନ ତ ଦିନ ଆଜି କାଲି ହେଲାନି କି ନାଇଁ ତମର ବାଟେ?
2: ହେଲା ମାମା, ସଞ୍ଜ ବେଲେ 4-5 ବେଲେ ଜବର ବର୍ଷା ହେଲାଣି, ପାନି ପବନ।
0: ଆମେ ତ ଶୁଣବାଟା ତମର ବାଟେ ପାନି ପବନ ସବୁ ଗଲାନି ବୋଲେ ଆମର ଜୟପୁର ବାଟେ ନା ଆସେ
2: ରମେଶବାବୁ
0: କାଇ କି ଶୁନବାସ ଖଣ୍ଡ ମନ କରି କହି ଦିଅନି
2: ଆଜି ମାମା ମକେ ଶୁଣେଇ ଦେବାସ ଗୋଟେ ଗୀତ ଆସେ। ଗୀତ କେ ଗାଇଲେନି ପ୍ରଶାନ୍ତ କୁମାର ସାମନ୍ତରାୟ ଆରି ରୀଣା ମହାପାତ୍ର। ଆଲରେ ନନି ମଦ କଣ ଚାକି ଦେଖା ନେଇ ଗୀତ କେଲ ଶୁଣେଇ ଦେସ ମାମା।
0: ଆଚ୍ଛା, ହାଇ ଗୀତ ଶୁଣେବାଟା ଶୁଣେଇବୁ, ଆମର କାର୍ଯ୍ୟକ୍ରମ ଶୁଣତେ ରହ, ଏମିତି କଥାବାର୍ତ୍ତା ହେତେ ରହୁ, ଦୁଃଖ ସୁଖ ହେତେ ରହୁ, ଧନ୍ୟବାଦ ଲାଗୁ।
2: ମାମା ଜୁହାର ଲାଗୁ,
0: ଜୁହାର ଜୁହାର
2: ଜୁହାର ଆପା।

0: ଲାଗବା କି ଆଲେ ବାବୁ କିଏ କହିଲାସନି କନ୍ତିନି କହିଲାସନି ଆଜିକାଲି ତ ସେ ବର୍ଷା ପାନି ପବନ ହେଲାନି ଭଲ କରି ଟାବାର କାଜେ ନିକ କରି ନା ଶୁଭଲାନି ହାଇ କାଜେ ନା ଶୁଭଲାନି ବୋଲି କରି ଏକା ଏ ଜନ ଫୋନ ଉଠେଇଲେ ମୁଁ ନା ଶୁଭେ ଆର ଫୋନ ସେ କାଇଁ ଗଡ଼ବଡ଼ ହେଲା ଯେ ନା ଜାନା ପଡ଼ିଲା ଆଣିନି ହେଲେ ତ ଆଜି ଶ୍ରଦ୍ଧା ଲାଗବା ଗୀତ ଅଛେ କାଇଁ ଗୀତ ଶୁଣବା କାଜେ ମନ କରିଲା ଚାଷ ଓଡ଼ିଆ ଫିଲ୍ମ ଗୀତ ଇଥାନେ ନା ବାଜେ ବାବୁ ଆମର ଆଦିବାସୀ ଗୀତ ଆଗ ବାଜେ କାର୍ଯ୍ୟକ୍ରମ ଶୁଣତେ ରୁହା ଆରେ ଆମକେ ଏମିତି ଫୋନ କରତେ ରୁହା ରେଲି ନି ଜୁହାର ଜୁହାର
1: ଜୁହାର ଜୁହାର
2: ହ୍ୟାଲୋ ଶାରଦା ଲାଗବା ଗୀତ
0: ଜୁହାର
2: ଜୁହାର କିଏ କହିଲାସିନି କନ୍ତେନୁ କହିଲାସିନି ପଙ୍କଜ ବାବୁ ଭୋଲା ଚାଷ କି ଇଏ ଦେ ପଙ୍କଜ ବାବୁ ଆଜି ତ ଶାରଦା ଲାଗବା ଗୀତ କାଇ ଗୀତ ଶୁଣିବା ମନ କରଲା କଣ କହିଦିଆ ଠିକ ଅଛେ ତମର ମନ ଶ୍ରଦ୍ଧା ଗୀତ ଆମେ ଶୁଣେବାଟା ଶୁଣେବୁ ଆମର କାର୍ଯ୍ୟକ୍ରମ ଶୁଣତେ ରହିବା ଆରେ ଆମକୁ ହେତ କରତେ ରହିବା ଭାଇ ବୋନଙ୍କୁ ସେ ହେତ କରି କରି ଆମର କାର୍ଯ୍ୟକ୍ରମ କେ ଶୁଣତେ ରହିବା ଜୁହାର ଜୁହାର ମାରେ ନାଇଁ ମାରେ ନାଇଁ।

0: ହ୍ୟାଲୋ ଶାରଦା ଲାଗବା କି
1: ଜୁହାର ଆଜ୍ଞା
0: ଜୁହାର ଜୁହାର କେ କହିଲା ଆସିନି କନ୍ତିନୁ କହିଲା ଆସିନି
1: ମୁଇଁ ଚିତ୍ରସେନ ସବର କହିଲିନି ଆଜ୍ଞା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ
0: ହେଲେ ଚିତ୍ରସେନ ବାବୁ ଭଲ ଚାଷ କି
1: ହଁ ଆଜ୍ଞା ଆମେ ତ ବଡ଼େ ନିକୁ ଆସିବ ଆଜ୍ଞା ତମେ କେନ୍ତା
0: ଆମେ ନିକ କାଜୁ ତମର ବାଟେ ପାନି ପବନ କେମିତି ତ
1: ହଁ ପାନି ତ ପରଦିନ ପଡିଥିଲା ଆଜ୍ଞା
0: ପବନ ଖଣ୍ଡ ଖଣ୍ଡ ହେଲାନି
1: ପୁରା ଦେହ କେ
0: କାକର ଲାଗଲାନି
1: ଲାଗୁଛି
2: ଜୁହାର ମାଉସୀ ଜୁହାର ଜୁହାର ଆହୁରି କାଇଟା ମୁଁ ଲୋଡ଼ା ନାଇଁ ଏସି କେ ଛାଡି ଦେବା କଥା ଆଜ୍ଞା
0: ହେଲେ ଚିତ୍ରସେନ ବାବୁ ଆଜି ତ ଶାରଦା ଲାଗବା ଗୀତ କାହିଁକି ଶୁଣିବାକୁ ମନ କରଲା ଖଣ୍ଡ କହିଦିଅନି
1: ତମ ଘର ଫେସନ ଗାଡି ଦିଆମା ବୁଲେଇ ନେବି ଧାମନ ଯୋଡି ବୋଲି ଯେନ୍ ଗୀତ ଅଛେ ସେଟା ଟିକେ ଶୁଣାଇ ଦେବେ ଆଜ୍ଞା
0: ଠିକ ଅଛେ ଦେଖୁ ତମ ମନ ଶ୍ରଦ୍ଧା ଗୀତ ଯଦି ଆସେ ବୋଲି ତମକୁ ଶୁଣାଇବାଟା ଶୁଣାଇବୁ ଆମର କାର୍ଯ୍ୟକ୍ରମ ଶୁଣତେ ରୁହା ଫୋନ କରତେ ରୁହା ଧନ୍ୟବାଦ ଲାଗୁ
1: ଧନ୍ୟବାଦ ଲାଗୁ ଆଜ୍ଞା ଜୁହାର ମାଉସୀ
2: ଜୁହାର ଜୁହାର
0: ହ୍ୟାଲୋ ଶାରଦା ଲାଗବା ଗୀତ
3: ହ୍ୟାଲୋ ଶାରଦା ଲାଗବା ଗୀତ
0: ହ୍ୟାଲୋ କିଏ କହିଲା ଆସିନି କନ୍ତେ ନୁ କହିଲା ଆସିନି
3: ମୁଇଁ କର୍ମଧାରୀ ସାହୁ କହୁଛେ ତେରଙ୍ଗା ମୁଣ୍ଡା ପଞ୍ଚଲା ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବର୍ଗ ଜୁହାର ଜୁହାର
0: ଜୁହାର ଜୁହାର ଭଲ ଚାଷ କି
3: ହଁ ଭଲ
0: ହେଲେ ଆଜି ତ ଶାରଦା ଲାଗବା ଗୀତ କାହିଁକି ଶୁଣିବାକୁ ମନ କରଲା ଖଣ୍ଡ କହିଦିଆ
3: ଆଜି ଗୀତ ଗୁଟେ ଶୁଣିବା ଆମର ପାନି ମାରି ଦେଲା ଝାଇ ଗୋ ଦାଦା ପାନି ମାରି ଦେଲା ଝାଇ
0: ଠିକ ଅଛେ ପାନି ତ ମାରଲାନି କଣ କଣ ବାଟେ ମାରଲାନି ଏବେ ମିଶା ମାରସି ଗୀତ ଭିତରେ ପାନି ମାରବାଟା ଆମେ ଶୁଣାଇ ଦେବୁ ଆମର କାର୍ଯ୍ୟକ୍ରମ ଶୁଣତେ ରୁହ ଆରି ଫୋନ ମନ କରତେ ରୁହ
3: ହଁ
0: ଜୁହାର ଲାଗ
3: ଜୁହାର ଲାଗ
4: ପାନି ମାରି ଗଲା ଝାଇ ପାନି ମାରି ଗଲା ଝାଇ ରେ ଦାଦା ପାନି ମାରି ଗଲା ଝାଇ ପାନି ମାରି

ଯେହେତୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉଜ୍ଜଳ ଆମ ଦେଶ ଶୁଣିବେ ସନ୍ଧ୍ୟା 6:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ଚିର ସବୁଜ କମରେ ପୁରାତନ ହିନୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:00। କୃଷି ଓ କୃଷକ ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ମା ଭଉଣୀଙ୍କ ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ପର୍କରେ ସାକ୍ଷାତକାର। ରାତି 8:15 ଶୁଣିବେ ସୁଗମ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା ବସନ୍ତ କୁମାର ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ରାତି 8:30 ରାଗ ସଙ୍ଗୀତ କାର୍ଯ୍ୟକ୍ରମରେ ଖେୟାଲ ପରିବେଷଣ କରିବେ ସିଂବନ୍ଧୁ। ରାତି 9:30 ଶୁଣିବେ ଗୀତ ଏବଂ ଗଜଲ। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁର ଅଞ୍ଚଳର ଏବଂ ଝୁମର ଗୀତ। ରାତି 10:30 ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରକି ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର ଏବଂ ସାଥୀ। ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ରାହୁଲ ଦେବ ବର୍ମନ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 73ତମ ଭାଗ।

ଭକ୍ତ ଭିତର ଭାବଗଦଗଦ ହୋଇ ଶୁଣୁଛନ୍ତି। ବ୍ରହ୍ମଜ୍ଞାନୀ ମୈତ୍ରେୟ ଆନନ୍ଦରେ କହୁଛନ୍ତି ଭଗବାନଙ୍କର କଥା। ପୂର୍ବର ବିଶ୍ୱ ସୃଷ୍ଟି ନାଶ କଲାପରେ ଭଗବାନ ପରମ ସୁଖରେ ଅନନ୍ତ ଶୟନରେ ଥିଲେ। ପୁଣି ସୃଷ୍ଟି ସମୟ ହେବାରୁ ବିଷ୍ଣୁ ନାଭିରୁ ପଦ୍ମ, ପଦ୍ମରେ ବ୍ରହ୍ମା ବିଧାତା ନାମରେ ପ୍ରକାଶ ହେଲେ। ବିଷ୍ଣୁ ଦର୍ଶନ କରି ବିଷ୍ଣୁ ଭାବ ପ୍ରାପ୍ତ ହୋଇ ସର୍ଜନା କର୍ମରେ ଲାଗିଲେ। ବ୍ରହ୍ମାଙ୍କର କୃଷ୍ଣ ଭକ୍ତିର ମହିମା ବଖାଣ ଭିତରେ ମାୟା ସଂସାରରୁ ପାରି ହେବାର ଗୋପନ କଥା।

0: ପ୍ରକୃତି ଓ ପରିବେଶର ସୁରକ୍ଷା ବିନା ଆମେ ଏକ ସୁନ୍ଦର ଦେଶର ପରିକଳ୍ପନା କରିପାରିବା ନାହିଁ। ଦେଶର ନାଗରିକମାନେ ଆପଣାର ପରିବେଶକୁ ସୁରକ୍ଷିତ ରଖିବା କ୍ଷେତ୍ରରେ କାର୍ଯ୍ୟ ନ କଲେ ଉଜ୍ଜଳ ଭବିଷ୍ୟତର ଲକ୍ଷ୍ୟ ପୂରଣ ହେବ ନାହିଁ। ଉଜ୍ଜଳ ଦେଶ ପାଇଁ ବ୍ୟକ୍ତି ଜୀବନରେ ସ୍ୱଚ୍ଛତା, ନିର୍ମଳ ପରିବେଶ, ସୁନ୍ଦର ସବୁଜିମା ଅପରିହାର୍ଯ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ନିର୍ମଳ ପରିବେଶ, ଉଜ୍ଜଳ ଦେଶ। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା।
1: ଏକ ଦାୟିତ୍ୱବାନ ନାଗରିକ ହିସାବରେ ଆମମାନେ ସମସ୍ତେ ନିଜ ନିଜର ଶ୍ରମଦାନ କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ରଦୂଷଣ ମୁକ୍ତ କରିବା ଓ ପରିବେଶର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି। ଆମମାନେ ସମସ୍ତେ ନିଜର ଶରୀରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ଗ୍ରାମୀଣ ରାସ୍ତା, କୋଠାବାଡ଼ି, ପୋଖରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ବିଭିନ୍ନ ଜାଗାରେ ଯେଉଁଠି ବି ଆମେ ସାମାନ୍ୟତମ ବି ଆବର୍ଜନା ପାଇଲେ ଆମେ କାହାକୁ ଅପେକ୍ଷା ନକରି ନିଜର ଇଚ୍ଛା ଅନୁସାରେ ଆନନ୍ଦ ମନରେ ଯଦି ଆମେ ନିଜର ଶ୍ରମଦାନ କରି ଆମେ ତାକୁ ଯଦି ପରିଷ୍କାର ପରିଚ୍ଛନ୍ନ କରିଦେଇପାରିଲା, ଆବର୍ଜନା ବସ୍ତୁକୁ ଯଦି ଆମେମାନେ ତାକୁ ଠିକଣା ଭାବରେ ସଂରକ୍ଷଣ କରି ତାର ଯଦି ସଠିକ୍ ପରିଚାଳନା କରିଦେଇପାରିଲେ ତାହେଲେ ଆମ ଭାରତ ସୁନ୍ଦର ଭାରତ ହୋଇପାରିବ। ଆମେ ସମସ୍ତେ ଯଦି ଆମର ପରିବେଶକୁ ନିର୍ମଳ ରଖିବା ତାହେଲେ ନିଶ୍ଚିତ ରୂପେ ଆମର ଦେଶ ଉଜ୍ଜଳ ହେବ, ଏହି ଦେଶର ଭବିଷ୍ୟତ।

ପରିବେଶକୁ ସ୍ୱଚ୍ଛ ରଖିବା, ସମୃଦ୍ଧ ରଖିବା, ସେ ବିଷୟରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକତା ଅଛି। ଆମମାନେ ସମସ୍ତେ ଯଦି ଗ୍ରାମ, ନଗର, ସମୁଦ୍ର, ବେଳାଭୂମି, ଉଦ୍ୟାନ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯଦି ଆମେ ଆବର୍ଜନା ମୁକ୍ତ କରିବା, ସ୍ୱଚ୍ଛ ସୁନ୍ଦର କରି ରଖିବା, ତାହେଲେ ଆମ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହିତ ଏଠାରେ ବିଦେଶ ନିବେଶ ମଧ୍ୟ ପ୍ରତ୍ୟକ୍ଷ ଭାବରେ ବୃଦ୍ଧି ହେବ, ଯାହାଫଳରେ ଆମ ଭାରତ ବର୍ଷର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି ପାଇବା ସହିତ ଗ୍ରାମୀଣ ବିକାଶ ମଧ୍ୟ ସହଜରେ ହୋଇପାରିବ। ଏହା ସହିତ ଭାରତର ସୁନାମ ସାରା ବିଶ୍ୱରେ ବିବର୍ଦ୍ଧିତ ହେବା ସହିତ ଭାରତକୁ ଗୌରବାନ୍ୱିତ ମନେ କରିବାର ଏକ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଏଣୁ ସମସ୍ତେ ଆମେ ମିଳିମିଶି ସର୍ବଭାରତୀୟ ସ୍ତରରେ ଆମେମାନେ ସ୍ୱଚ୍ଛକୁ ଆହୁରି କିପରି ଜୋରଦାର କରିପାରିବା ସେ ବିଷୟରେ ଆମର ସଦାସର୍ବଦା ପ୍ରୟାସ ଲାଗି ରହିବା ଆବଶ୍ୟକ ଅଟେ। ପରିବେଶକୁ ଆବର୍ଜନା ମୁକ୍ତ କରି ଯଦି ପ୍ରଦୂଷଣରୁ ଆମେ ପରିବେଶକୁ ବଞ୍ଚାଇ ଦେଇପାରିଲେ, ପ୍ରଦୂଷଣକୁ ଯଦି ଆମେ ଆଖିଦୃଶିଆ ଭାବରେ ହ୍ରାସ କରିଦେଇପାରିଲେ, ତାହେଲେ ଆମର କୃଷି କ୍ଷେତ୍ରରେ ମଧ୍ୟ ଆମମାନେ ଅଶେଷ ଲାଭାନ୍ୱିତ ହେବା ସହିତ ପଶୁ ସମ୍ପଦ ମଧ୍ୟ ବିକାଶ ହୋଇପାରିବ, ଯାହାଫଳରେ ଗ୍ରାମୀଣ ମାନଦଣ୍ଡର ଅଭିବୃଦ୍ଧି ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ। ଗ୍ରାମର ସମସ୍ତ ଜନସାଧାରଣ, ସ୍ତ୍ରୀ ପୁରୁଷ ସମସ୍ତେ ସ୍ୱାବଲମ୍ବୀ ହେବା ସହିତ ଏ ସମାଜରେ ସେମାନେ ଏକ ଭଲ ଜୀବନଯାପନ ଅତିବାହିତ କରିବାର ଏକ ସୁଯୋଗ ମଧ୍ୟ ସୃଷ୍ଟିକାରୀ ପାରିବେ। ଭାଷା, ସାହିତ୍ୟ, ସଂସ୍କୃତି ଓ ବିଜ୍ଞାନକୁ ଆଧାର କରି କ୍ଷିପ୍ରଗତିରେ ବିକାଶ କରୁଥିବା ଭାରତବର୍ଷ ଆଜିର ସମାଜରେ ନିର୍ମଳ ପରିବେଶ, ଉଜ୍ଜଳ ଦେଶ ଏହି ଭାବଧାରାକୁ ସାକାର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି, ଶୌଚମ୍ ସ୍ୱାସ୍ଥ୍ୟ ଆଦର ସୌଖ୍ୟ ମୂଳ ସର୍ବରୋଗସ୍ୟ ସାରମ୍ ଜୀବନସ୍ୟ ପ୍ରାଣ ଆତ୍ମନ ଶୁଦ୍ଧି ଲୋକସ୍ୟ ସୁସ୍ଥିତି ସମୃଦ୍ଧ୍ୟାତ୍ମକ ବିକାଶ ଧର୍ମସ୍ୟ ମୂଳ। ନିଜକୁ ଯଦି ଆମେ ନିର୍ମଳ ରଖିପାରିବା, ତାହେଲେ ଆମମାନେ ନିଜ ସ୍ୱାସ୍ଥ୍ୟକୁ ସମୃଦ୍ଧ କରିପାରିବା, ସୁଖକୁ ବଳିଆନ କରିପାରିବା, ସର୍ବରୋଗରୁ ମୁକ୍ତି ପାଇବା ସହିତ ଜୀବନରେ ପ୍ରାଣ ସଞ୍ଚାର କରିଦେଇପାରିବା, ଆତ୍ମାକୁ ଶୁଦ୍ଧି କରିବା ସହିତ ଏ ସମାଜରେ ଆମର ସ୍ଥିତି ସୁଦୃଢ଼ ହୋଇପାରିବ, ସମୃଦ୍ଧ ହେବା ସହିତ ଆମ ସ୍ଥିତି ବିକାଶ ଦିଗକୁ ଅଗ୍ରସର ହେବ। ଏଣୁ ଆମର ସଦାସର୍ବଦା ପରିଚ୍ଛନ୍ନ ରହିବା ସ୍ୱାସ୍ଥ୍ୟ ପକ୍ଷରେ କେତେ ଦରକାର, ରାଷ୍ଟ୍ର ପାଇଁ କେତେ ଉପଯୋଗୀ, ସମସ୍ତ ଭାରତୀୟ ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି। ପୋଖରୀ, ନଦୀ, ନାଳ ଓ ସମୁଦ୍ରର ଜଳକୁ ଯଦି ଆବର୍ଜନା ମୁକ୍ତ କରିପାରିବା, ତାହେଲେ ଜଳର ପ୍ରଦୂଷଣ ନିଶ୍ଚିତ ରୂପେ ହ୍ରାସ ପାଇବା ସତ୍ତ୍ୱେ ଏଠାରେ ପଶୁ ସମ୍ପଦ ଓ ବିଶେଷ କରି ମତ୍ସ୍ୟ ଚାଷ ବହୁତ ଭାବରେ ଅଭିବୃଦ୍ଧି ହେବ। ଏହି ଅଭିବୃଦ୍ଧି ଫଳରେ ଆମର ଅର୍ଥନୈତିକ ମାନଦଣ୍ଡ ବିଶେଷ ଭାବରେ ସୁଦୃଢ଼ ହୋଇପାରିବ। କେବଳ ଗ୍ରାମରେ ପାଇଖାନା ନିର୍ମାଣ କରିଦେଲେ ଆମର ଦାୟିତ୍ୱବୋଧ ସରିବ ନାହିଁ। ଆମେ ସମସ୍ତେ ନିଜ ଘରୁ ସ୍ୱଚ୍ଛତାକୁ ଆମେ ଆଗେଇ ନେବା, ସ୍ୱାକାର କରିବାର ଏକ ମନୋବୃତ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି। ନିଜର ବ୍ୟକ୍ତିଗତ ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଆମେମାନେ ଧାବ ଦେବାର ଆବଶ୍ୟକତା ଅଛି। ଆମେ ସମସ୍ତଙ୍କର ଏହି ମନୋବୃତ୍ତି ରହିବାର ଅଛି ଯେ ଆମ ଯେତିକି ସବୁ ଅଳିଆ ଆବର୍ଜନା ଅଛି, ଆମେ ତାକୁ ଭଲ ଭାବରେ ବିଧିବଦ୍ଧ ଭାବରେ କୌଣସି ଗୋଟିଏ ସ୍ଥାନରେ ସଂଗୃହିତ କରି ରଖି ପରବର୍ତ୍ତୀ ପର୍ଯ୍ୟାୟରେ ବର୍ଜ୍ୟବସ୍ତୁ ପରିଚାଳନା କେମିତି କରାଯିବ, ବିଭିନ୍ନ ବୈଷୟିକ ପ୍ରଣାଳୀକୁ ଆପଣେଇ ଆମମାନେ କିପରି ବର୍ଜ୍ୟବସ୍ତୁରୁ ଆମେ କିପରି ରୋଜଗାର କିଛି କରିପାରିବା, ଜୈବିକ ସାର ଉତ୍ପାଦନ କରିଦେଇପାରିବା ସେ ବିଷୟରେ ଚେଷ୍ଟା କରିବାର ଆବଶ୍ୟକତା ଅଛି। ଆମେ କମ୍ପୋଷ୍ଟ ବା ସାର ତିଆରି କରିପାରିବା ବର୍ଜ୍ୟବସ୍ତୁରୁ, ନିଜେ ନିଜେ ସମାଧାନ କରି ବାଡ଼ି ବଗିଚାରେ ଯଦି ଆମ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ଜୈବିକ ବର୍ଜ୍ୟବସ୍ତୁକୁ ଆମମାନେ ଯଦି ତା ଦେହରେ ବ୍ୟବହାର କରି ସାର ପ୍ରସ୍ତୁତ କରିଦେଇପାରିବା, ତାହେଲେ ତାହା ମଧ୍ୟ ଆମର ଉଦ୍ୟାନ ବାଡ଼ି ବଗିଚା ସୃଷ୍ଟିରେ ସହାୟକ ହେବା ସହିତ ଫଳ ପୁଷ୍ପରେ ଆମମାନଙ୍କର ପରିବେଶ ଆହୁରି ଉଲ୍ଲସିତ ହୋଇପାରିବ ଏ ନିଃସନ୍ଦେହ। ଆମମାନେ ସମସ୍ତେ ହାତରେ ହାତ ମିଶାଇ ଯଦି ବ୍ୟକ୍ତିଗତ ସ୍ତରରେ, ସାମାଜିକ ସ୍ତରରେ ଯଦି ଆମମାନେ ସମସ୍ତେ ପ୍ରଚେଷ୍ଟା କରିବା, ଆମମାନେ ଯଦି ବେସରକାରୀ ସଂସ୍ଥାମାନଙ୍କୁ ମଧ୍ୟ ଏ ମଧ୍ୟରେ ସମ୍ମିଳିତ କରି ସାକାର କରିଦେଇପାରିବା, ବୋଧହୁଏ ଆମର ସ୍ୱଚ୍ଛ ନିର୍ମଳ ପରିବେଶ, ଉଜ୍ଜଳ ଦେଶର ସ୍ୱପ୍ନ ସାକାର ହୋଇପାରିବ। ଆମ ଦେଶ ଏକ ବହୁଧର୍ମୀର ଦେଶ, ବହୁ ଭାଷାଭାଷୀର ଦେଶ, ବିଭିନ୍ନ ଚାଲିଚଳନକୁ ନେଇ ଏ ଦେଶର ସାଂସ୍କୃତିକ ପରିବେଶ ପରିପୁଷ୍ଟ। ସମସ୍ତ ସାଂସ୍କୃତିକ ବିଭିନ୍ନତା ମଧ୍ୟରେ ଆମକୁ ଏକାକାର ହୋଇ ସାରା ଭାରତରେ ଆମେ ବର୍ଜ୍ୟବସ୍ତୁ ପରିଚାଳନା କରିବା ସହିତ ଏକ ସାରସ୍ୱତ ଉଦ୍ୟମ ସୃଷ୍ଟି କରି ଯଦି ଆମେ ସ୍ୱଚ୍ଛତାକୁ ଏକ ଆନ୍ଦୋଳନ ରୂପ ଦେଇପାରିବା, ବୋଧହୁଏ ଏହା ଆମ ପାଇଁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ସହିତ ଉଜ୍ଜଳ ଭବିଷ୍ୟତ ସୃଷ୍ଟି କରିଦେଇପାରିବ। ମହିଳାମାନଙ୍କର ଗ୍ରାମୀଣ ପାଇଖାନା ହେବା ଦ୍ୱାରା ଯଥେଷ୍ଟ ମାତ୍ରାରେ ତାଙ୍କର ସ୍ୱାଭିମାନ ବିବର୍ଦ୍ଧିତ ହେବା ସହିତ ସମସ୍ତେ ରୋଗରୁ

0: ମୁକ୍ତି ପାଇଛନ୍ତି। ଆପଣମାନେ ନିଶ୍ଚିତ ରୂପେ ଏହା ଉପଲବ୍ଧି କରିପାରିଥିବେ ଯେ ଗ୍ରାମୀଣ ଶୌଚ ହେବା ପାଇଁ ଯେଉଁ ପାଇଖାନା ସବୁ ନିର୍ମାଣ କରାଗଲା ତାଦ୍ୱାରା ପରିବେଶରେ ବାୟୁ ଜଳ ମୃତ୍ତିକା ପ୍ରଦୂଷଣରୁ ଆମେମାନେ ସମସ୍ତେ ମୁକ୍ତି ପାଇବା ସହିତ ଡାଇରିଆ ଜଣ୍ଡିସ୍ ମ୍ୟାଲେରିଆ ଆଜି ବିଭିନ୍ନ ରୋଗରୁ ଆମମାନେ ସମସ୍ତେ ମୁକ୍ତି ପାଇ ଏ ସମାଜକୁ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସହାୟକ ହୋଇପାରିଛେ। ସମାଜରେ ବଞ୍ଚିବାକୁ ହେଲେ ସୁନ୍ଦର ସ୍ୱାସ୍ଥ୍ୟର ଆବଶ୍ୟକତା ଅଛି, ସୁନ୍ଦର ମନର ଆବଶ୍ୟକତା ଅଛି, ସୁନ୍ଦର ଶରୀର ଓ ଆତ୍ମାର ମଧ୍ୟ ଆବଶ୍ୟକତା ରହିଛି। ଏଣୁ ଆମମାନେ ସମସ୍ତେ ଏକାକାର ହୋଇ ଏ ସମାଜରେ ବଞ୍ଚିବାକୁ ହେଲେ ସେହି ଆନ୍ଦୋଳନଟି ଆମର ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ଏ ସମାଜରେ ପ୍ରତ୍ୟେକ ଘରରୁ ଏକ ସୁନ୍ଦର ସ୍ୱପ୍ନ ନେଇ ଯଦି ଆମେ ନିର୍ମଳ ପରିବେଶ ଉଜ୍ଜଳ ଦେଶର ବାର୍ତ୍ତାକୁ ଯଦି ଆମେ ସବୁ ଜନମାନସରେ ରେଖାଙ୍କିତ କରିଦେଇପାରିଲେ ବୋଧହୁଏ ସମାଜରେ ଆମମାନେ ବିକଶିତ ହେବା ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ। ଏଣୁ ଭଗବତ ଗୀତାର ଅଧ୍ୟାୟ 16 ଅନୁଚ୍ଛେଦ 7ର ଗୋଟିଏ ପଂକ୍ତି ଏଠି ପ୍ରଣିଧାନ ଯୋଗ୍ୟ। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରାସୁରାହା ନ ଶୌଚମ ନାପି ଚାଚରୋ ନ ସତ୍ୟମ ତେଷୁ ବିଦ୍ୟତେ। ଏହାର ଅର୍ଥ ହେଲା କେଉଁ କର୍ମ କରିବା ଉଚିତ କେଉଁ କର୍ମ କରିବା ଅନୁଚିତ ତାହା ଆସୁରିକ ପ୍ରବୃତ୍ତିର ଲୋକମାନେ ଜାଣିପାରନ୍ତି ନାହିଁ, ତେଣୁ ସେମାନଙ୍କଠାରେ ଶୁଦ୍ଧତା ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଦେଖାଯାଏ ନାହିଁ। ଅତଏବ ଆମେମାନେ ସମସ୍ତେ ପୁଣ୍ୟ ହୃଦୟ ଉପରେ ବିଶ୍ୱାସ କରୁ। ଆମର କର୍ମ ଆଧ୍ୟାତ୍ମିକ ଚିନ୍ତାଧାରାରେ ହେଉଥିବା ଯୋଗୁଁ ସକାରାତ୍ମକ ଚିନ୍ତାଧାରା ନେଇ ଆମମାନେ ସମସ୍ତେ ଯଦି ଶୁଦ୍ଧତାକୁ ମନ ମଧ୍ୟରେ ଆତ୍ମା ମଧ୍ୟରେ କାୟିକ ବାଚିକ ମାନସିକ ସ୍ତରରେ ପ୍ରୟୋଗ କରି ଯଦି ଆମେ ଆମ ପରିବେଶକୁ ସ୍ୱଚ୍ଛ ରଖିବା ପ୍ରଦୂଷଣରୁ ମୁକ୍ତ କରିବା ସହିତ ବାୟୁମଣ୍ଡଳରୁ ଉତ୍ତାପ ବୃଦ୍ଧିରୁ ମଧ୍ୟ ଆମେ ପୃଥିବୀକୁ ରକ୍ଷା କରିବା ତା ସହିତ ଆମର ପରିବାରରେ ସାରା ବିଶ୍ୱରେ ଆମମାନେ ନୂତନ ସନ୍ଦେଶ ପ୍ରଦାନ କରି ଆମମାନେ ଏକ ସ୍ୱାଭିମାନୀ ଭାରତୀୟ ହିସାବରେ ନିଜକୁ ପ୍ରତିପାଦିତ ଯଦି କରିପାରିବା ତାହେଲେ ଆମର ନିର୍ମଳ ପରିବେଶ ଓ ଉଜ୍ଜଳ ଦେଶର ସ୍ୱପ୍ନ ସାକାର ହେବା ସହିତ ଏକ ବଳିଷ୍ଠ ବାର୍ତ୍ତା ଏ ସମାଜକୁ ଯାଇପାରିବ।
1: ଶୁଣୁଥିଲେ ଆଲୋଚନା ନିର୍ମଳ ପରିବେଶ ଉଜ୍ଜଳ ଦେଶ, ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡା। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ କଟକେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେବ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରିଛନ୍ତି। ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକରେ ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେଭାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି। ପଶ୍ଚିମ ଏସିଆରେ ସାମ୍ପ୍ରତିକ ସ୍ଥିତି ମଧ୍ୟରେ ଦେଶରେ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ଶର୍ମା କହିଛନ୍ତି, ଘରୋଇ ଇନ୍ଧନ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇ ନାହିଁ। ପେଟ୍ରୋଲ୍ ଓ ଡିଜେଲ୍ର ମଧ୍ୟ ମୂଲ୍ୟ ବୃଦ୍ଧି ହୋଇନାହିଁ। ଗୁଜବରେ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଶ୍ରୀମତୀ ଶର୍ମା ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖରେ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

0: ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ସେଦିନ ପୂର୍ବାହ୍ନ 10:00 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମବଙ୍ଗରେ ପ୍ରମୁଖ ରାଜନୈତିକ ସମାବେଶ ଅନୁଷ୍ଠିତ ହେବାରେ ଏହି ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆର ଏକ ଐତିହାସିକ ମହତ୍ତ୍ୱ ରହିଥିବା ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବ ଲାଗି ଏହି ସ୍ଥଳକୁ ଚୟନ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଶିକ୍ଷକ ସମ୍ମିଳନୀର ଆୟୋଜନ କରାଯିବ। ଏଥିସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରଶାସନକୁ ସୁଦୃଢ଼ ଏବଂ ଶିକ୍ଷା ଫଳାଫଳକୁ ଉନ୍ନତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିକ୍ଷାବର୍ଷ ପୂର୍ବବର୍ଷର ସମୀକ୍ଷା ସହିତ ଆରମ୍ଭ ହୋଇଥାଏ, ଯାହା ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନୂତନ ମୂଳଦୁଆ ସ୍ଥାପନ କରେ। ଜାତୀୟ ଶିକ୍ଷାନୀତି 2020 ସହିତ ସମନ୍ୱୟ ରକ୍ଷା କରି ବିଦ୍ୟାଳୟ ପରିଚାଳନା କମିଟି ଅଧିକ ଅଂଶଗ୍ରହଣ, ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ଏବଂ ଆଧୁନିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱାରୋପ କରୁଛି।
1: ହମାରି ଦେଶ ମେ ଜୋ ଲଗଭଗ 15 ଲକ୍ଷ ସ୍କୁଲ୍ସ ହେଁ, ସଭି ସ୍କୁଲ୍ସ ମେ ଷ୍ଟୁଡେଣ୍ଟସ୍, ଟିଚର୍ସ ଅର୍ ସୋସାଇଟି କି ବିଚ୍ ମେ, ସମାଜ ଅର୍ ବିଦ୍ୟାର୍ଥୀ ଅର୍ ଶିକ୍ଷକଙ୍କ କେ ବିଚ୍ ମେ ଏକ ବ୍ରିଜ ବନାନେ କେ କାମ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି କରେଗା। ବଚ୍ଚୋଁ କି ମଲ୍ଟି ଡାଇମେନ୍ସନାଲ ଡେଭଲପମେଣ୍ଟ, ଚୌମୁଖୀ ବିକାଶ କେ ଲିଏ ଉନକି ପଢ଼ାଇ, ଉନକି ସ୍ୱାସ୍ଥ୍ୟ, ଉନକି ବ୍ୟବସ୍ଥା, ଉନକି ମେଣ୍ଟାଲ ହେଲ୍ଥ, TWSN, ଏ ସାରା ବିଷୟ କେ ଉପର ଜୋ ବ୍ୟବସ୍ଥା ହେ ସରକାର କି ଦାୟିତ୍ୱ ହେ ବ୍ୟବସ୍ଥା ବନାନା, ଲେକିନ ବ୍ୟବସ୍ଥା କି ଆଗେ ଜୋ ହ୍ୟାଣ୍ଡ ହୋଲ୍ଡିଂ କି ଆବଶ୍ୟକତା, ମେଣ୍ଟରିଂ କି ଆବଶ୍ୟକତା ହେ, ଉସମେ ସ୍କୁଲ ମ୍ୟାନେଜମେଣ୍ଟ କମିଟି କି ବହୁତ ବଡ଼ ଭୂମିକା ହେ, ସ୍କୁଲ ପ୍ରବନ୍ଧନ ସମିତି କି ବହୁତ ବଡ଼ ଭୂମିକା ହେ।
0: ଭୁବନେଶ୍ୱର ଓହବ୍ଠାରେ ଆଜି ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଜିଲ୍ଲାସ୍ତରରେ ଚାଲିଥିବା ବିଭିନ୍ନ ଶିଳ୍ପ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଓ ଆଗାମୀ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଳ୍ପ ବିକାଶ, ଉଦ୍ୟୋଗିକ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ, ଉଦ୍ୟୋଗୀମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଟିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେବ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେବ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। କେନ୍ଦ୍ର ସରକାର ଶଶି ଶେଖର ଭେମ୍ପତିଙ୍କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ଭେମ୍ପତି 3 ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ। ପ୍ରସାର ଭାରତୀର ଅଧ୍ୟକ୍ଷ ଭାବରେ ପ୍ରସୂନ ଜ୍ୟୋତିଙ୍କ ପଦୋନ୍ନତି ପରେ ଶ୍ରୀ ଭେମ୍ପତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗଣମାଧ୍ୟମ, ପ୍ରସାରଣ ଏବଂ ସାଧାରଣ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକାଡେରା ନୀତି ଅନୁଷ୍ଠିତ ହେବ। 3 ରଥର ମୋଟ 42 ଚକ ମଧ୍ୟରୁ ଆଜି ସୁଦ୍ଧା 13 ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏ ସମ୍ପର୍କରେ ଶୁଣନ୍ତୁ ଆମ ପୁରୀ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
2: ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ଆରମ୍ଭ ହୋଇଥିବା ରଥ ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଜାରି ରହିଅଛି। ରଥଖଳାରେ ଶୁଭୁଛି ମହାରଣାମାନଙ୍କ ନିହଣ ଓ ମୁଗୁର ମାଡ଼ର ପ୍ରଚଣ୍ଡ ଶବ୍ଦ। 3 ରଥର ନାହାକା ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଭଉଁରୀ ଦିନ ଚକ ଅଖ ଡେରା ନେଇ ସମସ୍ତଙ୍କ ରହିଅଛି ଅପେକ୍ଷା। ସେପଟେ ପରମ୍ପରା ଅନୁସାରେ ଗତ ନୃସିଂହ ଚତୁର୍ଦ୍ଦଶୀ

0: ରୂପକାର ସେବକମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ସହ ସିଂହ ବିରାଳ ନିର୍ମାଣ କାର୍ଯ୍ୟ ଜାରି ରହିଅଛି।
1: ढेंकनल स्थित भारतीय जनसंचार संस्थान आईआईएमसी रे ओडिशा सूचना सेवार नवनिजुक्त उपखंड स्तरीय सूचना और लोकसंपर्क अधिकारी प्रशिक्षण कार्यक्रम अनुष्ठित भुवनेश्वर पत्र सूचना कार्यालय और केन्द्रीय संचार ब्यूरो महानिर्देशक अखिल कुमार मिश्र कार्यक्रम जोगद विकासमूलक जोगाजोग सरकारी संचार व्यवस्था परिवर्तित रूपरेख प्रसंग आलोचना करोगाजगर भाषा सरल होगा जनसाधारण प्रतिक्रिया अधिकारी जाणी आवश्यक श्री मिश्र कहते सठिक एवं भूल तथ्य मध्य पार्थक्य प्रभाव संपर्क में एक दलगत कार्यकलाप मध्यम अधिकारी मार्गदर्शन करा ओडिशा क्याडर 2025 ब्याच्र भारतीय प्रशासनिक सेवा आईआईएस प्रशिक्षार्थी आज भुवनेश्वरस्थित मुख्य निर्वाचन अधिकारी कार्यालय परिदर्शन कर राज्य मुख्य निर्वाचन अधिकारी आरएस गोपालन समस्त प्रशिक्षार्थी निर्वाचन परिचालना रणनीति भोटर तालिका पंजीकरण प्रक्रिया ईवीएम और भिभीपैट परिचालना संपर्क में अवगत कराइले एक सुस्थ गणतंत्र गठन में निर्वाचन प्रक्रिया स्वच्छता अत्यंत गुरुत्वपूर्ण नूतन अधिकारी एक क्षेत्र में दक्षता हासिल करने जरूरी बोली श्री गोपालन कहिछन्ति। ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହରେ ରବିଧାନ ସଂଗ୍ରହ ନିମନ୍ତେ କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର 125ଟି ପ୍ରାଥମିକ କୃଷି ସମବାୟ ସମିତି ଓ 11ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 38.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 4ଟି ସ୍ଥାନ ରାୟଗଡ଼ା କଳାହାଣ୍ଡି ନୟାଗଡ଼ ଓ ଗଞ୍ଜାମରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବ ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା।

0: ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିଶ୍ୱର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତି କ୍ଷେତ୍ର ମଧ୍ୟରୁ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଅନ୍ୟତମ। ଭାରତର ପ୍ରଚୁର ଅକ୍ଷୟ ଶକ୍ତି ସମ୍ବଳ ହାଇଡ୍ରୋଜେନ୍ ଯୋଗାଣ ପାଇଁ ଏହା ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭାରତର ଏକ ଶକ୍ତିଶାଳୀ ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି। ତାହା ଉଦୀୟମାନ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନର ମୁକାବିଲା କରିବ। ଜାନୁଆରୀ 2023 ଆରମ୍ଭ ହୋଇଥିବା ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତକୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ବ୍ୟବହାର ଏବଂ ରପ୍ତାନୀ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ମାଧ୍ୟମରେ ଦେଶର ଶକ୍ତି ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇବା। ଏହି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ସହିତ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରଯୁକ୍ତି ଏବଂ ବଜାରରେ ଭାରତକୁ ଏକ ଅଗ୍ରଣୀ ଦେଶରେ ଅବସ୍ଥାପିତ କରିବାରେ ସାହାଯ୍ୟ କରିବ, ଯାହା ବିଶ୍ୱ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଯୋଗଦାନ କରିବ। ଭାରତ ଦୀର୍ଘଦିନ ଧରି ନିରନ୍ତର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ ଜଳବାୟୁ ଲକ୍ଷ୍ୟ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଅର୍ଜନ କରିଛି। ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟକୁ ଅତିକ୍ରମ କରିବା ପରେ ଦେଶ ଏବେ 2047 ସୁଦ୍ଧା ଶକ୍ତି ସ୍ୱାଧୀନତା ହାସଲ କରିବା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛି। ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗ୍ରୀନ୍ ହାଇଡ୍ରୋଜେନ୍, ଏକ ଅଭିନବ ସ୍ୱଚ୍ଛ ଶକ୍ତି ସମାଧାନ ଯାହା ଭାରତର ଶକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଏହାକୁ ଅକ୍ଷୟ ଶକ୍ତି ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ଅବସ୍ଥାପିତ କରିବାରେ କ୍ଷମତା ରଖିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶଗୁଡ଼ିକ କାର୍ଯ୍ୟ କରୁଥିବାରୁ ସ୍ୱଚ୍ଛ ଶକ୍ତି ପ୍ରତି ବିଶ୍ୱବ୍ୟାପୀ ପରିବର୍ତ୍ତନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ଅକ୍ଷୟ ଶକ୍ତି ଆକାଂକ୍ଷା ନେଇ ଆଗକୁ ବଢ଼ୁଥିବା ବେଳେ ଏହି କ୍ଷେତ୍ରରେ ଭାରତର ନେତୃତ୍ୱ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବାର ଲାଗିଛି।

ସୌର ଓ ପବନ ଭଳି ଅକ୍ଷୟ ଉତ୍ସରୁ ଉତ୍ପାଦିତ ଗ୍ରୀନ୍ ହାଇଡ୍ରୋଜେନ୍ ନିରନ୍ତର ଅର୍ଥନୈତିକ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଶିଳ୍ପ ପରିବହନ ଶକ୍ତି ଉତ୍ପାଦନ ଭଳି କଠିନ କ୍ଷେତ୍ରକୁ ନିଷ୍କ୍ରିୟ କରିବାର ବିପୁଳ ସମ୍ଭାବନା ରଖିଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ମାଧ୍ୟମରେ ଭାରତ କେବଳ ବିଶ୍ୱସ୍ଥାୟୀତାରେ ଯୋଗଦାନ କରେ ନାହିଁ, ବରଂ ଏକ ସ୍ୱଚ୍ଛ ସବୁଜ ଏବଂ ଅଧିକ ଶକ୍ତି ସୁରକ୍ଷିତ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରେ। ଭାରତ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ 2030 ସୁଦ୍ଧା ଶକ୍ତି ଚାହିଦା 25% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହାର 40%ରୁ ଅଧିକ ପ୍ରାଥମିକ ଶକ୍ତି ଆମଦାନୀ ହେଉଥିବାରୁ ଅକ୍ଷୟ ଶକ୍ତିରେ ପରିବର୍ତ୍ତନ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ଆବଶ୍ୟକ। ଅକ୍ଷୟ ଶକ୍ତିରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ୍ କାର୍ବନ ନିର୍ଗମନ ହ୍ରାସ ଏବଂ ଶକ୍ତି ଆତ୍ମନିର୍ଭରଶୀଳତାରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଏହା ପେଟ୍ରୋଲିୟମ୍ ବିଶୋଧନ, ଇସ୍କାତ ଉତ୍ପାଦନ ଏବଂ ସାର ଭଳି ଶିଳ୍ପରେ ଜୀବାଶ୍ମ ଇନ୍ଧନର ସ୍ଥାନ ନେଇପାରିବ ଏବଂ ଅଟୋମୋବାଇଲ୍ ଏବଂ ଜାହାଜ ସମେତ ହାଇଡ୍ରୋଜେନ୍ ଇନ୍ଧନଯୁକ୍ତ ଦୀର୍ଘ ଦୂରତା ପରିବହନରେ ବ୍ୟବହୃତ ହୋଇପାରିବ। ଏହା ବ୍ୟତୀତ ଏହା ଦୁର୍ଗମ ଅଞ୍ଚଳରେ ଶକ୍ତି ଆବଶ୍ୟକତା ପୂରଣ କରିବାରେ କ୍ଷମତା ରଖିଛି। ଗବେଷଣା ଓ ବିକାଶ, ଉତ୍ପାଦନ ଏବଂ ଭିତ୍ତିଭୂମି ବୃଦ୍ଧି ପାଇଁ ସରକାରୀ ପାଣ୍ଠି ଏବଂ ନୀତି ସହାୟତା ବ୍ୟବହାର କରି ବିଶ୍ୱର ଦେଶଗୁଡ଼ିକ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି କରିଛନ୍ତି। ଗ୍ରୀନ୍ ହାଇଡ୍ରୋଜେନ୍ର ବଢ଼ୁଥିବା ଚାହିଦା, ବିଶ୍ୱସ୍ତରୀୟ ପରିବର୍ତ୍ତନ ଏବଂ ଜୀବାଶ୍ମ ଇନ୍ଧନ ଶୃଙ୍ଖଳାରେ ବ୍ୟାଘାତ ଯୋଗୁଁ ଭାରତ ପାଇଁ ଏହା ଅକ୍ଷୟ ଶକ୍ତି ସମ୍ବଳର ପୁଞ୍ଜିକରଣ କରିବା ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ମିଥାନଲ୍ ପରି ଅଗ୍ରଣୀ ଉତ୍ପାଦକ ଏବଂ ରପ୍ତାନୀକାରୀ ହେବାର ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ପ୍ରଯୁକ୍ତି, ନୀତି ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ଧାରା ସହିତ ଯୋଡ଼ି ହୋଇ ନିମ୍ନ କାର୍ବନ ଆତ୍ମନିର୍ଭରଶୀଳ ଅର୍ଥନୀତି ହାସଲ କରିବାରେ ଭାରତର ପ୍ରୟାସକୁ ତ୍ୱରାନ୍ୱିତ କରିବ। ଭାରତର ବିପୁଳ ଅକ୍ଷୟ ଶକ୍ତି ସମ୍ଭାବନାକୁ ଉପଯୋଗ କରି ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରରେ ଦେଶକୁ ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ପ୍ରତିଷ୍ଠା କରିବା, ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ସହିତ ଶକ୍ତି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ମିଶନର ଲକ୍ଷ୍ୟ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତା।

ଏମିତି ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗ ତତେ କରନ୍ତି କି ପାଟ ରାଣୀ ଝୁଲି ଝୁଲି ତୁଇ ଚାଲୁଛୁ ଏମିତି ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗ ତତେ କରନ୍ତି।

ବ୍ୟବସାୟ ନ କରି ହୋଟେଲରେ ଖୁଆଇବି। ଯାହା ତୁ କହିବୁ କାମ କରିବି, ସିନେମା ଦେଖେଇ ନେବି, ଘରେ ତୁ ବସିବୁ ରୋଷେଇ ନ କରି ହୋଟେଲରେ।

ଚିହ୍ନା ଅଚିହ୍ନା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ତାନସେନ ସିଂହ। ନାରାୟଣ ପ୍ରସାଦ ସିଂହଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ବାସୁଦେବ ରଥ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସନ୍ଧ୍ୟା ତାରା ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ଅନୁରାଧା। ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ବାସୁଦେବ ରଥ।

ଅନୁରାଗ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଚିତ୍ତରଞ୍ଜନ ଜେନା। ଶିବବ୍ରତ ଦାସଙ୍କ ଗୀତ ସଙ୍ଗୀତ ଭୁବନ ହରି।

0: আকাশবাণী জয়পুর সময় বর্তমান রাতে সাতটা বাজি পনেরো মিনিট হওয়া যাচ্ছে। আমার পরবর্তী কার্যক্রম প্রথমে ওড়িয়ারে সম্বাদ পরে জেলা হালচাল রিলে করে প্রচার করুছু আকাশবাণী কটক কেন্দ্রর।
1: ভিয়েতনাম রাষ্ট্রপতিঙ্କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ 25 ବିଲିୟନ୍ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ଓ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଆଲୋଚନା ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଓ ଭିଏତନାମ ମଧ୍ୟରେ ଡିଜିଟାଲ୍ ଜ୍ଞାନକୌଶଳ, ବିରଳ ମୃତ୍ତିକା, ମେଡିକାଲ୍ ସାମଗ୍ରୀ ଅଧିନିୟମ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଡିଟ୍, ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଶ୍ରୀ ଲାମ୍ଙ୍କ ସହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଭାରତ ଗସ୍ତ କରିଛନ୍ତି। ଏହାଦ୍ୱାରା ଭାରତ ଭିଏତନାମ ସମ୍ପର୍କକୁ ଶ୍ରୀ ଲାମ୍ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମର ପୁରାତନ ଚମ୍ପା ସଭ୍ୟତାର ଐତିହ୍ୟଗୁଡ଼ିକୁ ଭାରତରେ ସଂରକ୍ଷିତ ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଶ୍ରୀ ଲାମ୍ ତାଙ୍କ ଗସ୍ତ ବିହାରର ବୌଦ୍ଧଗୟା ପରିଦର୍ଶନ ସହିତ ଆରମ୍ଭ କରିଥିବାରୁ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଏକ ସଶକ୍ତ ସଭ୍ୟତାଗତ ଓ ଆଧ୍ୟାତ୍ମିକ ମହତ୍ୱ ବହନ କରେ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
2: ଭିଏତନାମ କେ ପ୍ରେସିଡେଣ୍ଟ ବନ୍ନେ କେ ବାଦ ଏକ ମହିନେ କେ ଭିତର ହି ହେ ଉନକା ଭାରତ ଆନା ଅର ଏକ ହାଇ ଲେଭଲ ଡେଲିଗେସନ ସମେତ କଇ ବିଜନେସ ଲିଡର୍ସ କେ ସାଥ ଆନା ୟେ ସ୍ପଷ୍ଟ କରତା ହେ କି ବେ ଭାରତ ଭିଏତନାମ ସମ୍ବନ୍ଧ।

0: कितनी प्राथमिकता देते हैं। इतना ही नहीं, उन्होंने भारत की यात्रा की शुरुआत बोध गया से की। ये हमारे दोनों देशों की साझा सभ्यतागत और आध्यात्मिक परंपरा को दर्शाता है।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଭାରତରୁ ଭିଏତନାମକୁ ଔଷଧ ରପ୍ତାନୀ ପରିମାଣ ବୃଦ୍ଧି ପାଇବ। ଏହାଛଡ଼ା କୃଷି, ମତ୍ସ୍ୟ ଓ ପଶୁଧନ ସାମଗ୍ରୀ ମଧ୍ୟ ସେଠାକୁ ସୁରୁଖୁରୁରେ ରପ୍ତାନୀ କରାଯାଇପାରିବ। ସେହିଭଳି ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଆର୍ଥିକ ସଂଯୋଗୀକରଣ ପ୍ରୋହାହନ ଦେବା ଲାଗି ନିଷ୍ପଭି ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭିଜନ ମହାସାଗର ନୀତିରେ ଭିଏତନାମର ଏକ ପ୍ରମୁଖ ଭୂମିକା ରହିଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରସଙ୍ଗରେ ଉଭୟ ଦେଶ ଏକମତ ପୋଷଣ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଆଇନ ଶୃଙ୍ଖଳା, ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $16 ବିଲିୟନରେ ପହଞ୍ଚିଛି। ଆଗାମୀ 2030 ସୁଦ୍ଧା ଏହି ପରିମାଣକୁ $25 ବିଲିୟନରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
0: एनहेंस कॉम्प्रिहेंसिव स्ट्रेटेजिक पार्टनरशिप के स्तर पर ले जा रहे हैं। अब हम अपनी साझेदारी को और ऊंचे लक्ष्यों की ओर अग्रसर करेंगे। कल्चर, कनेक्टिविटी और कैपेसिटी बिल्डिंग के साथ साथ सिक्योरिटी, सस्टेनेबिलिटी और सप्लाई चेन रेजिलियंस, हर क्षेत्र में हमारा सहयोग नए स्तर पर पहुंचेगा। फ्रेंड्स, भारत और वियतनाम का बायलेटरल ट्रेड पिछले एक दशक में डबल होकर $16 बिलियन तक पहुंच चुका है। 2030 तक इसे $25 बिलियन तक पहुंचाने के लिए हमने आज कई महत्वपूर्ण निर्णय लिए हैं।
1: ଏହି ସାମ୍ବାଦିକ ସମ୍ମିଳନୀରେ ଭିଏତନାମ ରାଷ୍ଟ୍ରପତି କହିଛନ୍ତି ଭାରତ ସହିତ ତାଙ୍କ ଦେଶର 50 ବର୍ଷ ଧରି ସୁସମ୍ପର୍କ ରହିଆସିଛି। ଏତଦ୍ବ୍ୟତୀତ ଦୁଇ ଦେଶ ସମନ୍ୱିତ ରଣନୈତିକ ଭାଗିଦାରୀକୁ ସଫଳତାର ସହ 10 ବର୍ଷ ଧରି ନିର୍ବାହ କରିଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଭିଏତନାମ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ଜେନେରାଲ୍ ଫାନ୍ ଭାନ୍ ଗିଆଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେଥିସହିତ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରାଯିବା ଉପରେ ଆଲୋଚନା କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ଓନୋଡା କିମିଙ୍କ ସହିତ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ସିଂ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରରେ ବହୁଦିନରୁ ରହିଆସିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି କହିଛନ୍ତି। ମିଳିତ ଗବେଷଣା, ଶିଳ୍ପ ଭାଗିଦାରୀ ଓ ସହବିକାଶ କ୍ଷେତ୍ରରେ ଦୁଇ ଦେଶ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ତାଙ୍କର ଜାପାନ ପ୍ରତିପକ୍ଷ ଭାରତର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନତା, କୃତ୍ରିମ ବୁଦ୍ଧିମତା ଆଦି କ୍ଷେତ୍ରରେ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ସମେତ ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଆଇଟି ପ୍ଲାଟଫର୍ମ ଇସିଆଇ ନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଏହି ଇସିଆଇ ନେଟ୍ ଆପ୍ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ହୋଇପାର ପରିଲକ୍ଷିତ ହୋଇଛି ଏବଂ ଆଜି ସୁଦ୍ଧା 10 କୋଟିରୁ ଅଧିକ ଡାଉନ୍ଲୋଡ୍ ହୋଇଥିବା ସୂଚନା ମିଳିଛି। ସେହିଭଳି ଆୟୋଗଙ୍କ ସାଇବର ସୁରକ୍ଷା ପ୍ରୋଟୋକଲ୍ ଗଣତି ଦିନ ବିଭିନ୍ନ ସ୍ଥାନରୁ ଫଳାଫଳ ପୋର୍ଟାଲ୍ ସମେତ ପ୍ରମୁଖ ନିର୍ବାଚନ ପ୍ଲାଟଫର୍ମଗୁଡ଼ିକ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି 68 ଲକ୍ଷରୁ ଅଧିକ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇପାରିଛି। ଏତଦ୍ବ୍ୟତୀତ ଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ନୂତନ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ଦିନ ସେଦିନ ପୂର୍ବାହ୍ନ 10 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା

0: ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ 108 ଆସନରେ ବିଜୟୀ ହେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ନୂତନ ସରକାର ଗଠନ କରିବା ଲାଗି ରାଜ୍ୟପାଳ ବିଶ୍ୱନାଥ ଆଲ୍ଲେକରଙ୍କୁ ଭେଟି ଦାବି ଜଣାଇଛନ୍ତି। 51 ବିଜୟ ଏହି ନିର୍ବାଚନରେ 2 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗିରିଶ ଚୋଦା ତାଙ୍କ ଦଳର 5 ବିଧାୟକଙ୍କର ଟିଭିକେ ପ୍ରତି ସମର୍ଥନ ସମ୍ପର୍କିତ ଏକ ପତ୍ର ଏହାର ମୁଖ୍ୟ ବିଜୟକୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ସହିତ ବର୍ତ୍ତମାନ ମେଣ୍ଟରେ ଥିବା ଭିସିକେର ମୁଖ୍ୟ ଟି ଥିରୁ ମାଭା ଲାଭାନ କହିଛନ୍ତି ଟିଭିକେ ମେଣ୍ଟରେ ଯୋଗଦେବା ଲାଗି ଯଦି ପ୍ରସ୍ତାବ ଆସେ ତେବେ ତାଙ୍କ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ଭିସିକେ ଦଳର ବର୍ତ୍ତମାନ 2 ବିଧାୟକ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ ଯଦି ଆମେରିକାର ସର୍ତ୍ତରେ ରାଜି ହୁଏ ତେବେ 2 ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ଘଟିବ। ଏଥିସହିତ ହର୍ମୁଜ୍ ପ୍ରଣାଳୀ ଅବରୋଧକୁ ମଧ୍ୟ ହଟାଇ ଦିଆଯିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ ଆମେରିକାର ଏହି ପ୍ରସ୍ତାବରେ ରାଜି ହେଲେ ଅପରେସନ୍ ଇପେକ୍ ଫ୍ୟୁରିକୁ ତୁରନ୍ତ ବନ୍ଦ କରିଦିଆଯିବ। ଇରାନ୍ ଯଦି ଏଥିରେ ରାଜି ନ ହୁଏ ତେବେ ଆମେରିକା ପକ୍ଷରୁ ଆକ୍ରମଣକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ 2। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ବୈଦିକ ରୀତିନୀତି ଅନୁଯାୟୀ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ସମ୍ପୂର୍ଣ୍ଣ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯିବ। ବ୍ରହ୍ମ ତାଳଧ୍ୱଜ ରଥଟି ସମ୍ପୂର୍ଣ୍ଣ ନୂଆ କାଠରେ ନିର୍ମାଣ କରାଯିବ। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳକାଠ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ଚିରଟ କରାଯାଇଥିବା କାଠକୁ ପୂଜାର୍ଚ୍ଚନା କରାଯାଇଛି। ପୂଜାପଣ୍ଡା ପତ୍ରୀ ସେବକଙ୍କ ଦ୍ୱାରା ଶ୍ରୀ ବଳଦେବଜୀ ମନ୍ଦିରରୁ ଆଜ୍ଞାମାଳ ଅଣାଯିବା ପରେ ଗୋସାଇଁ ସେବାୟତ ରଥଖଳାରେ ରଥକାଠ ଉପରେ ରଖି ସ୍ଥାପନ କରିଥିଲେ। ରଥକାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତିକୁ ରଥ ଉପରେ ପୂଜା କରାଯାଇଥିଲା। ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ମହାରଣ ସେବକଙ୍କୁ ଏହି ଅବସରରେ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ଖଞ୍ଜା ଅନୁଯାୟୀ ନୂତନ ବସ୍ତ୍ର ଏବଂ ମନ୍ଦିର ଖଣ୍ଡୁଆ ଭେଟି ପ୍ରଦାନ କରାଯାଇଥିଲା। ହୋମଯଜ୍ଞ ପରେ ରଥଖଳାରେ ମହାରଣ ସେବକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟର ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ତଥା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ରଥ ନିର୍ମାଣ କମିଟିର ସମସ୍ତ ସଦସ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଶ୍ରୀଜୀଉଙ୍କର ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରାଯିବା ନେଇ ସେ ଶରଣ ପଶିଥିଲେ। ଚଳିତ ବର୍ଷ ଅଭିଜ୍ଞ ମହାରଣା ସେବକ ରଘୁନାଥ ମହାରଣାଙ୍କୁ ମୁଖ୍ୟ ମହାରଣା ରୂପେ ମନୋନୀତ କରାଯାଇଛି। ମୁଖ୍ୟ ମହାରଣା ରଥକାଠରେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତି ସ୍ପର୍ଶ କରିବା ବିଧି ଶେଷ କରିବା ପରେ ପାରମ୍ପରିକ ରୀତିନୀତିରେ ଅନ୍ୟ ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ରଥକାର୍ଯ୍ୟ ଶୁଭାରମ୍ଭ ସମୟରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ପଣ୍ଡିତ ହୃଷିକେଶ ରଥ, ଟ୍ରଷ୍ଟବୋର୍ଡ ସଭ୍ୟ ଧୀରେନ୍ ସାହୁ, ରଥ ନିର୍ମାଣ କମିଟିର ସଦସ୍ୟ

0: ସଦସ୍ୟବୃନ୍ଦ, ମନ୍ଦିର ସୁପରଭାଇଜର ନୃସିଂହ ପତ୍ରୀ, ମନ୍ଦିର ପୂଜାପଣ୍ଡା ଜ୍ୟୋତିରଞ୍ଜନ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ନୂଆକାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରିବା ପାଇଁ ଅଢ଼େଇ ମାସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ସମସ୍ତ ଶାଳକାଠ ସଂଗ୍ରହ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ କାଠ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଶ୍ରୀ ବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟ ମୁଖ୍ୟ ନବକୃଷ୍ଣ ଜେନା କହିଛନ୍ତି,
1: ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ଆଜି ଉପସ୍ଥିତ ହୋଇ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇଛି ଏବଂ ଆଜିଠୁ ରଥ କଳାରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିବ। ଯେମିତି ଯୋଉ ସମୟ ନିର୍ଘଣ୍ଟ ରହିଛି ସେ ସମୟ ନିର୍ଘଣ୍ଟ ଭିତରେ ଯେମିତି ଆମର ରଥଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିପାରିବୁ ସେଥିପାଇଁ ମହାରଣାମାନଙ୍କର ସହଯୋଗ ରହିଛି। ଜନସାଧାରଣଙ୍କର ଯେଉଁ ଆଶା ରହିଛି ଏଥର ବ୍ରହ୍ମତଳ ଧ୍ୱଜ ରଥକୁ ନୂତନ ଭାବରେ ନିର୍ମାଣ କରାଯିବ ତାକୁ ଦେଖିବେ।
0: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ କହିଛନ୍ତି। କେନ୍ଦ୍ରାପଡ଼ା ରଥଦଣ୍ଡରେ ଆୟୋଜିତ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାଲିଂ ଏହି ସୂଚନା ଦେଇଛନ୍ତି। 20 ମାସର ସରକାର ଇତିମଧ୍ୟରେ ରାଜ୍ୟରେ 13 ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରେ ଆୟୁର୍ବେଦିକ, ଏଲୋପାଥିକ, ହୋମିଓପାଥି ଭଳି କଲେଜ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ନିଶ୍ଚିତ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠାକୁ ସରକାର ଅଗ୍ରାଧିକାର ଦେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ସୂଚନା ଦେଇଛନ୍ତି।
2: ଓଡ଼ିଶା ସରକାର ଏହି 20 ମାସ ଭିତରେ ମ୍ୟାନିଫେଷ୍ଟୋ ଅନୁସାରେ ମଧ୍ୟ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାର କଥା ଦେଇଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେ ପାଖାପାଖି 13 ମେଡିକାଲ କଲେଜ
0: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକମାନେ ଯେପରି ସାମାଜିକ ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ରହିଛି। ଶ୍ରମିକମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ତଥା ସେମାନଙ୍କୁ ନିଜସ୍ୱ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପଦକ୍ଷେପ ଗ୍ରହଣ କରୁଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର କୈବର୍ତ୍ତ ମହାସଭା ପକ୍ଷରୁ ରଥଦାଣ୍ଡରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
4: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 7:31। ପ୍ରଚାର କରୁଛୁ ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ମୋନାଲିସା ପଣ୍ଡା ଏବଂ ଅଭିଷିକ୍ତା ରଥର।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ?
0: ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି। ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଆଇ ଲଗି ହେଡି, ଆଜି ଆଗରୁ ଆସିକି ବସ ଦେଇଛ ପରା?
5: ହଇ ପରା, ଏଇ ସନ୍ଧ୍ୟା ବେଳେ ବୋଲଛ, ଏଇ ପବନ ବର୍ଷା ମାଡି ଆସୁଛି।
4: ହଇ ହଇ,
5: ଟିକେ ଲେଟ୍ କଲେ ଆହୁରି ବର୍ଷା ଯଦି ରାଜି ଦେଲା ବୋଲେ ଆଇ ହବ ନାହିଁ ବୋଲିକିନା ଟିକେ ଜଲ୍ଦି ଏକା ବାହାରିକିନା ପଳେଇ ଆସିଲି।
4: ହଇ ହଇ ହଇ, ସତ କଥା, ଦୁଇଟା ତିନିଟା ହେଇଗଲେ କେବେ ଆହୁରି ପଡିଆ ନାହିଁ। ପବନ ବର୍ଷା, ବର୍ଷା ନହେଲେ ମିଶା ପବନ ଏମିତି ହଉଛି ଯେ ଆଉ

0: କହିବାକୁ ନେ
1: ଆହୁରି ନହେଲେ
0: ହେଲେ ସତ କଥା ଆସିଲୁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଟିକେ ଜୁହାର ମୁଣ୍ଡିଆ କରିଦବା ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସବୁ ଚାଷୀ ଭାଇ ଭଉଣୀ ଆମର ଏସ୍ଏଚ୍ଜି ମା ଭଉଣୀମାନଙ୍କୁ ଆମର ତରଫରୁ
1: ଜୁହାର
0: ହେଲେ ଆଇଲ ଯେ ଆଜି କିସ ଟିକେ ମୁହଁ ଟିକେ ଉତରିଲା ଉତରିଲା ପରା ଝୁମରି ଝୁମରି ଥିଲା ପରା ତମେ ଦୁଶ୍ଚ କଣ ମନ ଭଲ ନାହିଁ କି କେମିତି ହେଲେ ଆଜି ଚଞ୍ଚଳ ଦୁଶୁନ
1: ହଇ ପରା ସିନ୍ଦି ଏକା ଇ ଖାଲି ଗୋଟେ ଚାଷ କାମ କଲେ ବୋଲଛ ଇ ପେଟପୁଟାକୁ ନିଅଣ୍ଟ ଏକା ହେଇଯାଉଛି
0: ସତ କଥା ଗୋଟେରେ ତ ରହି ହବ ନାଇଁ ଏକା ହେଲେ ଧାନ ଲଗେଇଥିଲ ପରା
1: ହଁ ସେ ଧାନ ଏକା

0: ଜଞ୍ଚଳ ଦୁଶୁ ନ
1: ହଇ ପରା ସିନ୍ଦି ଏକା ଇ ଖାଲି ଗୁଟେ ଚାଷ କାମ କଲେ ବୋଲଛ ଇ ପେଟପୁଟାକୁ ନିଅଣ୍ଟ ଏକା ହେଇଯାଉଛି
0: ସତ କଥା ଗୁଟେରେ ତ ରହି ହବ ନାଇଁ ଏକା ହେଲେ ଧାନ ଲଗେଇଥିଲ ପରା
1: ହଁ ସେ ଧାନ ଏକା ଲଗେଇଥିଲି ବୋଲଛ ସେଟା ବାହାରିଲେ ସିନା ଆହୁରି କଣ ଗୋଟେ ଲଗେଇବି
0: ନାଇଁ ସତ କଥା କହିଲ ଧାନ ସହିତରେ ଚାଷ ସହିତରେ ଆମେ ଖାଲି ଚାଷରେ ତ ରହିଲେ ହବ ନାହିଁ ତମେ ଏଇ ଯୋଉ ଅଲଗା ଆମର ଗାଈ ଗୋରୁ ହଉ ଛେଳି ମେଣ୍ଢା ହଉ କି କୁକୁଡ଼ା ବତକ ହଉ ସେଟା ମାନେ ଟିକେ ରଖୁନ ନହେଲେ
1: ହଁ ସେଟା ଏକା ରଖିବି ବୋଲଛି ଯେ ମାତ୍ର କୁଆଡ଼ୁ କଣ ସୁବିଧା ହେବ ଜାଣିପାରୁ ନାହିଁ କୋଉଠି କାଠୁ ବୁଝିବି କୋଉଠୁ ଆଣିବି କେମିତି ତାଙ୍କମାନଙ୍କୁ ଖାଇବା ଦେବି ସି ସବୁ ବୋଲଛ ଟିକେ ଜାଣିପାରୁ ନାହିଁ
0: ହଇ ସେଟା ବି ଆମର ସରକାରଙ୍କର ତରଫରୁ ପଇସା ଯେମିତି ସୁବିଧା ଅଛି ସବସିଡି ଯେମିତି ଅଛି ତାର ବିଷୟରେ ଆମେ ବିଭିନ୍ନ ଦିଗରୁ ଜାଣିପାରିବା ଯଦି ଆମେ ଚେଷ୍ଟା କରିବା ସେଟା ପାଇଁ ମଧ୍ୟ ସରକାର ଦୁନିଆ ସୁବିଧା ସୁଯୋଗ କରିଛନ୍ତି ସେଟାକୁ କହୁଛନ୍ତି ଆନୁଷଙ୍ଗିକ ଚାଷ ବୋଲି ଚାଷ ସହିତରେ ଆମେ ଧାନ ହଉ ମାଣ୍ଡିଆ ହଉ ପନିପରିବା ହଉ ତାର ସହିତରେ ଯଦି ଇଟାମାନେ ଟିକେ କରିବା ବୋଲି କହିଲେ ତାଇଁରୁ ଯଦି କିଛି ଉଣା ଅଧିକ ହଉଛି ବୋଲେ ଇଟା ମିଶା ଆମକୁ ସାହାଯ୍ୟ କରିବ ବୋଲେ ଗୋଟେ ମେକଅପ୍ କରିବ ବୋଇଲା ପରା
1: ହଁ ସେଟା ମିଶା ସତ କଥା ଆଜିକାଲି ଛତୁ କି ଷ୍ଟ୍ରବେରୀ କି ଆହୁରି ଏମିତି ଫଳମୂଳ ବୋଲଛ କମ୍ ଜାଗାରେ ହେଇଯାଉଛି
0: ହଇ
1: ସେଟା ମିଶା ସତ କଥା ନାନୀ ଇ ଚାଷ ସହିତ ଯଦି ଆନୁଷାଙ୍ଗିକ ଚାଷ ନ କରିବୁ ବୋଲେ ପେଟ ପାଟଣା ପୋଷି ହବ ନାଇଁ ଆହୁରି
0: ନାଇଁ ସତ କଥା ଆହୁରି ଗୋଟେ ଆନୁଷଙ୍ଗିକ ଧନ୍ଦା ବୋଲି ମିଶା ଅଛି ବୋଇଲେ କିସ୍ ଜାଣିଛ ନା ଏ ଯୋଉ ତମେ ସିଲେଇ ମେସିନ୍ ଟିକେ ରଖ ନାଇଁ ବୋଲେ ଏ ଏସ୍ଏଚ୍ଜି ମା ଭଉଣୀ ମାନେ ଯୋଉ ଆମର ଦୁନିଆ ରକମ ଗ୍ରୁପ ଅଛି ତାଇଁରେ ଟିକେ ମିଶ ତାଇଁରେ ଟିକେ ମିଶିଲେ ଆମର ଖଲି ଟିକେ ସିଲେଇବ ଧୂପକାଠି କରିବ ଓ କେତେ ରକମ କେତେ କଣ କାମ ଅଛି ଆମେ ଗୋଟେ ଥର ସେ ଭିତରେ ପଶିଲେ ଏତେ କାମ ଯେ ଆମେ ଆଉ ସେଠୁ ଭାବିବାକୁ ଆମକୁ ଟାଇମ୍ ମିଳିବ ନାହିଁ
1: ଆହୁରି ନହେଲେ ମୁଇଁ ବି ସେ ଟିଭିରେ ଦେଖିଥିଲି ନାନୀ ଆଜିକାଲି କେଡେ ସୁନ୍ଦର ଖଲି ଚାଷ କରୁଛନ୍ତି ଆହୁରି ଶାଢୀ ପଟା ବନଉଛନ୍ତି ସୂତା କଳ ଖୋଲୁଛନ୍ତି ଆହୁରି ଏଇ ଯୋଉ ଏସ୍ଏଚ୍ଜି ମା ଭଉଣୀ ମାନେ ନେଇକି ଆମର ଯୋଉ କୋଉଠି ମେଳା ପଡିଲା ଯେମିତି ଏବେ ମୀନା ବଜାର ପଡିଛି ସେଠି ଯାଇକି ମାଣ୍ଡିଆର ବିରିର ସବୁ ଖାଇବା ପତ୍ର ବୋଲଛ ବନେଇକି ବିକୁଛନ୍ତି
0: ହଁ ଠିକ କହିଲ ଏଇ ଯୋଉ ଦୁନିଆ ବଜାର ମୀନା ବଜାର ପରାଟା ଆମର ଦୁନିଆ ଦୁନିଆ ପ୍ରତି ଆମର ଏ ପରବ ହଉ ମଣ୍ଡେଇ ହଉ ଯୋଉ ଯୋଉଟା ଆସିଥାଉଛି ସେଟା ଯାକ ବଢିଆ ଜାଗା ବି ଆମେ କହିପାରିବା ନିଜର ସାମାନକୁ ଦେଖେଇବାକୁ ନିଜର କାମକୁ ଦେଖେଇବାକୁ ବିକ୍ରି କରିବା ପାଇଁ
1: ସେଟା ସତ ଯେ ହେଲେ ନାନୀ ମୁଇଁ ତ ପାଠ ସୁଠ ପଢି ନାହିଁ ବୋଲଛ ଇ ଟ୍ରେନିଂ ମାନେ କେମିତି କିସ୍ଟା ଯଦି ଦେବେ ବୋଲେ ମୁଇଁ ଜାଣିପାରିବି କି ନାହିଁ ସେଟା ଏକା ମୋର ମେନ୍ ଟେନସନ୍
0: ନାଇଁ ନାଇଁ ନାଇଁ ତମେ ସେମିତି କହିଲେ ହବ ନାହିଁ ଦେଖ ଯଦି ଫାର୍ଷ୍ଟ ଆମର ମନରେ ଇଚ୍ଛା ଅଛି କରିବାର ଦୁଇ ପଇସା ଏକ୍ସଟ୍ରା ଆମେ କମେଇବାର ବୋଇଲେ ନାହିଁ କି ଆମେ ଯେମିତି ହେଲେ ସେଟା କରିପାରିବା ଏକା ଆଉ ରହିଲା ଆଜିକାଲି ସରକାର ସବୁରୁ ସବୁ ସୁବିଧା ଆମକୁ ଦଉଛନ୍ତି ଯଦି ଆମକୁ ଅଛି ଚାଲୁ ନଯିବା ମିସ୍କିନା ସେଟା କୋଉଠି ହବ କଣ ହବ କଥାବାର୍ତ୍ତା ହବା କି କେତେ ପଇସା ଦରକାର ଆମକୁ ଆମେ କେତେ ପଇସା ଲଗେଇବୁ ସରକାର କେତେ ଦେବେ କଣ ସବୁ ବୁଝାବୁଝି କରିବା ଟ୍ରେନିଂ ଫ୍ରେନିଂ କେମିତି କଣ ଦଉଛନ୍ତି ସେଟା ବି ବୁଝିବା ମିସ୍କିନା ଯିବା ନହେଲେ
1: ହଁ ସେମିତି କଲେ ଏକା ହବ କରିଲେ ଏକା ଇ ପେଟ ପାଟଣାକୁ ନିଅଣ୍ଟ ପଡିବ ନାହିଁ କିଛି ନୂଆ ଜିନିଷ ଶିଖିଲା ଭଳିଆ ହବ ନୂଆ ଜିନିଷ କଲା ଭଳିଆ ହବ ଆହୁରି ଦୁଇ ପଇସା କମେଇ ମିଶା ହବ ଆଜିକାଲିର ତ ମହିଳାମାନଙ୍କ ପାଇଁ କେତେ କଣ ସୁବିଧା ରହୁଛି ସରକାର କେତେ କଣ ସୁବିଧା ଜୁଟେଇ ଦଉଛନ୍ତି ସେଟା ଲାଗି ଆମକୁ କୋଉ ନହେଲେ କୋଉ କାମରେ ନିୟୋଜିତ ହବାକୁ କା ପଡିବ
0: ନାଇଁ ସତ କଥା ସବୁ ଆମେ ଭାବିବା ନାହିଁ ଯେ ଗୋଟେ ପୁରୁଷ ଲୋକ ଏକା କରିପାରିବ ବୋଲି ଆମେ ନିଜେ ମହିଳାମାନେ ମଧ୍ୟ ସେତିକି ନିଜକୁ ମଜବୁତ କରିକି ଷ୍ଟ୍ରଙ୍ଗ କରିକିନା ଆମେ ମଧ୍ୟ ସବୁ କିଛି କରିପାରିବୁ ବୋଲି ଭାବିକିନା ଆଗକୁ ବଢିବାର ଅଛି
1: ହେଲେ ନାନୀ ଇ ଆନୁଷାଙ୍ଗିକ ଚାଷ ହେଇଗଲା କି ଆନୁଷାଙ୍ଗିକ ଧନ୍ଦା ହେଇଗଲା ଇଟା ତ ଠିକ କାର୍ଯ୍ୟ ତାର ବାଟରେ ସିଏ ମାତ୍ର ମୁଇଁ ବୋଲଛ ଆମର ପଚକାନି ଗୋଟେ ବନ୍ଧ ଅଛି ସେଠି ମାଛ ଚାଷ କରିବି ବୋଲଛି ମାତ୍ର ମୁଇଁ ମାଇକ୍ ନା ପିଲା କୋଉଠୁ ସାମାନ ଆଣିବି କୋଉଠି ଛାଡିବି କୋଉଠି ନେଇ ବିକିବି କିଛି ବୋଲଛ ଜଣାପଡୁ ନାହିଁ ଆହୁରି ତାର କି କି ପଦ୍ଧତି ରହୁଛି କେମିତି ତାକୁ କରିବାର କେମିତି ଦୁଇ ପଇସା ପାଇବ ସେଟା ମିଶା ମୁଇଁ ବୋଲଛ ଜାଣିନାହିଁ
0: ଠିକ କଥା କହିଲ ଆଜିର ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ମୁଇଁ ସେଟା ତ ଆଣିଛି ହେଲେ ଏବେ ଯୋଉ ଆମେ ଏତିକି କଥାବାର୍ତ୍ତା ହେଲେ ସତ କଥା ଚାଷ ସହିତରେ ଯଦି ଆମେ ମାଛ ଟିକେ ପକେଇବା ମାଛ ସହିତରେ ସେଠି ଆହୁରି କଣ କଣ ମିଶା ଛାଡିପାରିବା ପାଣିରେ ବୋଲି କହିଲେ ତାହିଁରୁ ଆମକୁ ଦୁଇ ରକମ ପଇସା ଭଲ ମିଳିବ ଏକା ହେଲେ ଚାଲ ମୁଇଁ ତ ଆଜି କଥାବାର୍ତ୍ତା ଆଣିଛି ଆମର ସେ ସରକାରୀ ବାବୁଙ୍କଠୁ ମା ଭଉଣୀଙ୍କର ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ଆମେ ମାଛ ଚାଷ କେମିତି କରିବା ଆଜ୍ଞା ସବୁ ବୁଝେଇ ବୁଝେଇ କହିଛନ୍ତି ଚାଲ ଶୁଣିଦିଅ ତମର ସବୁ ଡାଉଟ କ୍ଲିୟର ହେଇଯିବ
2: ସାର୍ ନମସ୍କାର ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ ପ୍ରଥମେ ଆପଣ ନିଜର ପରିଚୟ ଟିକେ ଦେବେ ସାର୍
3: ନମସ୍କାର ସୀମାଞ୍ଚଳ ପାଢୀ ସହକାରୀ ମତ୍ସ୍ୟ ଅଧିକାରୀ କୋରାପୁଟ ଜିଲ୍ଲା
2: ସାର୍ ସମୟ ଦେଲେ ବହୁତ ବହୁତ ଧନ୍ୟବାଦ ଆଜିର ବିଷୟ ଆମେ ରଖିଛୁ କି

0: ଭଉଣୀଙ୍କ ଦ୍ୱାରା ଆମେ କେମିତି ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରିପାରିବା, ତ ତା ଉପରେ ଟିକେ ଆମକୁ ଡିଟେଲରେ କହିବେ ସାର୍, କେମିତି କରିବେ ଆଉ କେମିତି ମା ଭଉଣୀ ମାନେ ଖାସ କରିକି ଟିକେ ଉପକୃତ ହେଇପାରିବେ?
1: ବହୁତ ସୁନ୍ଦର ପରିକଳ୍ପନା। ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ମା ମାନେ କେମିତି ଅଧିକାରୁ ଅଧିକ ରୋଜଗାର କରିପାରିବେ, ସ୍ୱାବଲମ୍ବୀ ହୋଇପାରିବେ, ସେଥିପାଇଁ ଓଡ଼ିଶା ସରକାରଙ୍କର ଏକ ଅଭିନବ ଚାଷ ପଦ୍ଧତି ଯେଉଁଥିରେ କି ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ଯୋଜନା ଆରମ୍ଭ କରାଯାଇଛି। ଏହା ଓଡ଼ିଶା ସରକାରଙ୍କର ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। ଏଥିରେ ଆମର ଯୋଉ ଗ୍ରାମାଞ୍ଚଳର ଯେତେ ଗୁଡ଼ିଏ ଗ୍ରାମ ପଞ୍ଚାୟତ ପୋଖରୀ ଅଛି, ସେ ଗ୍ରାମ ପଞ୍ଚାୟତ ପୋଖରୀ ଗୁଡ଼ିକୁ କେମିତି ବିନିଯୋଗ କରାଯିବ, ସେଥିରେ କେମିତି ଭଲ ମାଛ ଚାଷ କରାଯିବ, ମାଛ ଉତ୍ପାଦନ ହୋଇପାରିବ, ଏହି ଲକ୍ଷ୍ୟ ନେଇକରି ଯେତେ ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଛନ୍ତି, ସେହି ଗୋଷ୍ଠୀମାନେ ହିଁ ଏହି ଗ୍ରାମ ପଞ୍ଚାୟତ ପୋଖରୀକୁ ନିଲାମ ନେଇପାରିବେ ଏବଂ ଦୀର୍ଘମିଆଦୀ ସୂତ୍ରରେ 3 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ନିଲାମ ଯଦି ନେଇଯିବେ, ତାହେଲେ ସରକାରଙ୍କ ଯୋଜନାରେ ତାଙ୍କୁ ଲଗାତାର 3 ବର୍ଷ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି। ସେ ସହାୟତା ରାଶି ନେଇକି ସେମାନେ ଗ୍ରାମ ପଞ୍ଚାୟତ ପୋଖରୀକୁ ବିନିଯୋଗ କରିବେ ଏବଂ ସେଥିରେ ମାଛ ଚାଷ କରି ମାଛ ଉତ୍ପାଦନ କରିବେ। ଏହି ଲକ୍ଷ୍ୟ ନେଇକରି ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ଏହି ଯୋଜନାରେ ଆମେ ଯେତେ ଗ୍ରାମ ପଞ୍ଚାୟତ ପୋଖରୀ ଅଛି, ସେ ଗ୍ରାମ ପଞ୍ଚାୟତ ପୋଖରୀକୁ ମା ମାନଙ୍କୁ ଗ୍ରାମ ପଞ୍ଚାୟତ ଠାରୁ 3 ବର୍ଷରୁ 5 ବର୍ଷ ପାଇଁ ନିଲାମ ନେବା ପାଇଁ ଆମେ ସବୁବେଳେ ସେମାନଙ୍କୁ ସଚେତନ କରିଥାଉ, ଆଗ୍ରହ କରିଥାଉ ଏବଂ ମା ମାନେ ସେ ପୋଖରୀଠୁ ନିଲାମ ନେଲା ପରେ ଆମେ ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ ଏମିତି 3 ବର୍ଷ ଲଗାତାର ଭାବରେ ସରକାରୀ ସହାୟତା ରାଶି ରହିଛି, ଯୋଉ ସରକାରୀ ସହାୟତା ରାଶିରେ ସେମାନେ ମାଛ ବିହନ କିଣିବେ, ମାଛ ଖାଦ୍ୟ କିଣିବେ ଏବଂ ଆନୁଷଙ୍ଗିକ ଯୋଉ ମାଛ ଚାଷ ପାଇଁ ଆବଶ୍ୟକ ଭିଟାମିନ, ମିନେରାଲ୍ସ ଏବଂ ଔଷଧ ଇତ୍ୟାଦି ସବୁ କିଣି ପୋଖରୀରେ ପ୍ରୟୋଗ କରିବେ ଏବଂ ଉନ୍ନତ କିସମର ମାଛ ବିହନ ଛାଡିକରି ସେମାନେ ମାଛ ଅଧିକରୁ ଅଧିକ କେମିତି ଉତ୍ପାଦନ କରିବେ ଏବଂ ଅଧିକରୁ ଅଧିକ ଉତ୍ପାଦନ କଲେ ଆମର କେତେ ଗୁଡ଼ିଏ ଦିଗ ପ୍ରତି ଯୋଉ ଆମର ଲକ୍ଷ୍ୟ ରହିଛି, ସେ ଦିଗ ପ୍ରତି ଆମେ ନିଶ୍ଚିତ ଭାବରେ ଅଗ୍ରସର ହେଇପାରିବା। ଏଥିରେ ପ୍ରଥମ କଥା ହେଉଛି ଯେ ମା ମାନେ ଏମିତି ଗ୍ରାମାଞ୍ଚଳରେ ସୁସ୍ୱାଦୁ ପ୍ରାଣିଜ ପୁଷ୍ଟିସାର ଖାଦ୍ୟ ପାଇପାରିବେ। ଅଧିକ ଉତ୍ପାଦନ କଲେ ଗ୍ରାମାଞ୍ଚଳରେ ଅଧିକ ପ୍ରାଣିଜ ପୁଷ୍ଟିସାର ଖାଦ୍ୟର ଅଭାବ ରହୁଛି, ସେ ଅଭାବ କେମିତି ମେଣ୍ଟି ପାରିବ, ସେ ଲକ୍ଷ୍ୟ ନେଇକରି ଏ ଯୋଜନା କରାଯାଇଛି। ଦ୍ୱିତୀୟଟି ହେଉଛି ଅଧିକରୁ ଅଧିକ ଉତ୍ପାଦନ ହେଲେ ମା ମାନେ ତଟକା ମାଛ ବିକ୍ରି କରିକି ଅଧିକ ରୋଜଗାରକ୍ଷମ ହୋଇପାରିବେ, ଯାହାଦ୍ୱାରା 2 ପଇସା ତାଙ୍କର ସଞ୍ଚୟ ରହିବ ଏବଂ ସଞ୍ଚୟ ବଢ଼ିଲେ ସେମାନେ ଆର୍ଥିକ ଉନ୍ନତି କରିବା ସହିତ ସମାଜରେ ଏକ ପ୍ରତିଷ୍ଠିତ ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ଭାବରେ ସେମାନେ ଛିଡ଼ା ହୋଇପାରିବେ। ଏବଂ ତୃତୀୟ ଲକ୍ଷ୍ୟଟି ହେଉଛି ଯେ ଯୋଉ ଅପବୃଷ୍ଟିର ଶିକାର ହେଉଛନ୍ତି ଗ୍ରାମାଞ୍ଚଳର ଗରିବ ମା ମାନେ ଛୁଆମାନେ, ଯଦି ଆମେ ପ୍ରାଣିଜ ପୁଷ୍ଟିସାର ନିଜ ଗାଁରେ, ନିଜ ଗାଁ ପୋଖରୀରେ ଉତ୍ପାଦନ କରିବା ମାଛ, ତାହେଲେ ଗ୍ରାମାଞ୍ଚଳର ଯୋଉ ମା ମାନେ ସମସ୍ତେ ୟାକୁ ଖାଇବେ, ତାଦ୍ୱାରା ଶରୀର ପାଇଁ ଆବଶ୍ୟକ ହେଉଥିବା ଯୋଉ ପ୍ରାଣିଜ ପୁଷ୍ଟିସାର ଅଭାବ ଆଉ ରହିବ ନାହିଁ, ଯାହାଦ୍ୱାରା ପୁଷ୍ଟିକର ଖାଦ୍ୟ ଗାଁର ମହିଳାମାନେ, ଗାଁର ମା ମାନେ ପାଇବେ ଏବଂ ଅପପୁଷ୍ଟିର ଯୋଉ ଶିକାର ହେଉଛନ୍ତି ତାହା ଦୂର ହେବ। ଏଇ ଅନେକ ଗୁଡିଏ ଦିଗକୁ ଲକ୍ଷ୍ୟ ରଖିକିରି ଏ ଗୋଟେ ବହୁତ ସୁନ୍ଦର ଚାଷ ପ୍ରଣାଳୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ଗ୍ରାମ ପଞ୍ଚାୟତ ପୋଖରୀରେ କରିବାର ଯୋଉ ଯୋଜନା ପ୍ରସ୍ତୁତ କରାଯାଇଛି, ଏଥିରେ ସରକାର ହେକ୍ଟର ପ୍ରତି 4 ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ସେହି 4 ଲକ୍ଷ ଟଙ୍କା ଅଟକଳ ମୂଲ୍ୟରୁ ପ୍ରଥମ ବର୍ଷ 60% ଅର୍ଥାତ୍ 2,40,000 ଟଙ୍କା, ଦ୍ୱିତୀୟ ବର୍ଷ 50% ଅର୍ଥାତ୍ 2,00,000 ଟଙ୍କା ଏବଂ ତୃତୀୟ ବର୍ଷ ହେକ୍ଟର ପ୍ରତି 40% ଅର୍ଥାତ୍ 1,60,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ରିହାତିର ବ୍ୟବସ୍ଥା ରହିଛି, ଯେଉଁଥିରେ କି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବ୍ୟାଙ୍କ ମାଧ୍ୟମରେ ହେଉ କିମ୍ବା ନିଜସ୍ୱ ଅର୍ଥ ବିନିଯୋଗ କରିକି ହେଉ ସେମାନେ ଗ୍ରାମ ପଞ୍ଚାୟତ ପୋଖରୀକୁ ସଫାସୁତୁରା କରିବେ, ସଫାସୁତୁରା କରିକି ସେଥିରେ ଉନ୍ନତ କିସମର ମାଛ ବିହନ ଛାଡ଼ିବେ। ଉନ୍ନତ କିସମର ମାଛ ବିହନ କହିଲେ ଆମେ ଭାରତୀୟ ଜାତୀୟ ମାଛ, ଯାହାକି ଭାକୁର, ରୋହି, ମିର୍କାଳି, କଳାବଂଶୀ, ବିଲାତି ରୋହି ଇତ୍ୟାଦି ମାଛକୁ ବୁଝିଥାଉ। ଏହି ସମସ୍ତ ଜାତୀୟ ମାଛକୁ ସେମାନେ ନେଇକି ପୋଖରୀରେ ଚାଷ କରିବେ, ପୋଖରୀକୁ ଜଗାରଖା କରିବେ, ପ୍ରତିଦିନ ଖାଦ୍ୟ ପ୍ରୟୋଗ କରିବେ ଏବଂ ଆବଶ୍ୟକ ଅନୁସାରେ ଚୂନ, ଖତ, ସାର ଇତ୍ୟାଦି ପ୍ରୟୋଗ କରିକି ଉନ୍ନତ କିସମର ମାଛ ଛାଡିକରି ସେମାନେ ଅଧିକ ଉତ୍ପାଦନ କରିବେ, ଅଧିକ ଉତ୍ପାଦନ ଏବଂ ଅଧିକ ଉପାର୍ଜନ ଏବଂ ଗ୍ରାମାଞ୍ଚଳ ପାଇଁ ଆବଶ୍ୟକ ପ୍ରାଣିଜ ପୁଷ୍ଟିସାର ଖାଦ୍ୟର ଅଭାବ ମେଣ୍ଟେଇବା, ଏଇ ଯୋଉ ଲକ୍ଷ୍ୟ ନେଇକରି ଏଇ ଯୋଉ ମା ମାନଙ୍କ ପାଇଁ ଅଧିକାର ଦିଆଯାଇଛି। ଏହି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆଗକୁ ଆସନ୍ତୁ ଏବଂ ଅଧିକାରୁ ଅଧିକା କେମିତି ଚାଷ କରନ୍ତୁ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପୋଖରୀ ଯେମିତି ପଡିଆ ରହିବ ନାହିଁ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପୋଖରୀ ମା ମାନେ ଗ୍ରାମ

0: ପଞ୍ଚାୟତରୁ ନିଲାମ ନେବେ ଏବଂ ଲଗାତାର 3 ବର୍ଷ ପର୍ଯ୍ୟନ୍ତ ସରକାରୀ ସୁବିଧା ନେଇକରି 5 ବର୍ଷ ପର୍ଯ୍ୟନ୍ତ ଚାଷ କରନ୍ତୁ, ଯାହାଦ୍ୱାରା ଆମର ଯୋଉ ପ୍ରାଣିଜ ପୃଷ୍ଟିସାର ଖାଦ୍ୟର ଅଭାବ ରହିଛି ସେ ପ୍ରାଣିଜ ପୃଷ୍ଟିସାର ଖାଦ୍ୟର ଅଭାବ ରହିବ ନାହିଁ। ଆମେ ସୁସ୍ୱାଦୁ ମାଛକୁ ନିଜ ଗାଁରେ ନିଜ ଗ୍ରାମ ପଞ୍ଚାୟତରୁ ଉତ୍ପାଦନ କରିକି ଅଧିକରୁ ଅଧିକ ଉତ୍ପାଦନ କରିପାରିବା।
1: ନିଜର କିଛି ସେମିତି ଇନ୍ଭେଷ୍ଟମେଣ୍ଟ ରହୁଛି କି ସାର ନା ସରକାରଙ୍କ?
0: ନିଶ୍ଚିତ ଭାବରେ ସରକାରଙ୍କ ତରଫରୁ 60% ଭାଗ ଏବଂ 40% ଯୋଉ ସହାୟତା ରାଶି ରହିଛି ଆଉ ବଳକା ଅର୍ଥ ରାଶି ଆମକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜେ ବହନ କରିବାର ଆବଶ୍ୟକତା ରହିଛି।
1: ସାର ତାଲିମର ସେମିତି କିଛି ସୁବିଧା ସରକାରଙ୍କ ତରଫରୁ ମିଳୁଛି କି ସାର? ଯଦି ଜଣେ ପ୍ରଥମରେ କରିବ ତେବେ ସେ କିଛି ଜାଣିଥିବ ନ ଜାଣିଥିବ ସେ କେମିତି କଣ ଜାଣିବ ଶିଖିବ?
0: ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବଂ ପ୍ରତି ବ୍ଲକରେ ଯୋଉ ସହକାରୀ ମତ୍ସ୍ୟ ଅଧିକାରୀ ଅଛନ୍ତି ସେମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଆମେ ବିଭିନ୍ନ ସମୟରେ ସଚେତନତାର କାର୍ଯ୍ୟକ୍ରମ ଏବଂ ତାଲିମର କାର୍ଯ୍ୟକ୍ରମ ଆୟୋଜନ କରିଥାଉ ଏବଂ ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କର ମାଛ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା, ମାଛ ଚାଷ କେମିତି କରିବେ, ସେଥିପ୍ରତି କେମିତି ଯତ୍ନବାନ ହେବେ, ଉନ୍ନତ କିଶୋର ମାଛ ବିହନ କେମିତି ଚିହ୍ନିବେ ଏବଂ କେତେବେଳେ ମାଛ ଅମଳ କରିବେ, କେମିତି ଖାଦ୍ୟ ଦେବେ, ଏ ସମସ୍ତ ବିଷୟକୁ ନେଇକି ସେମାନଙ୍କୁ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ ଯେଉଁଥିରେ ମାମାନେ ସେମାନଙ୍କର ମାଛ ଚାଷ ପ୍ରତି ଆଗ୍ରହ ବଢ଼ିବା ସହିତ ଅନେକ ଜିନିଷ ଶିକ୍ଷା ଲାଭ କରିଥାନ୍ତି।
1: ଶେଷରେ ସାର ଜାଣିବାକୁ ଚାହିଁବୁ ଯଦି ଜଣେ ଆଗ୍ରହୀ ଥିବେ ତାଙ୍କୁ ନିଜର କଣ ବାର୍ତ୍ତା ଦେବେ ସାର ଆପଣ?
0: ନିଶ୍ଚିତ ଭାବରେ ମୁଁ ଆଗ୍ରହ ଯେତେ ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଛନ୍ତି ଯଦି ନିଜ ଗାଁରେ ଗ୍ରାମ ପଞ୍ଚାୟତ ପୋଖରୀ ଅଛି କିମ୍ବା ଯେକୌଣସି ସରକାରୀ ପୋଖରୀ ଅଛି କିମ୍ବା ଯଦି ଆମେ ମ୍ୟୁନିସିପାଲିଟି ବା ଏନ୍ଏସି ଅଧୀନରେ ଆସୁଛେ ତାହେଲେ ମ୍ୟୁନିସିପାଲିଟି ଏବଂ ଏନ୍ଏସିର ବି ଯୋଉ ବଡ଼ ବଡ଼ ଜଳାଶୟ ରହିଛି ତାକୁ ଆମେ ମ୍ୟୁନିସିପାଲିଟିକୁ ଏନ୍ଏସିକୁ ଗ୍ରାମ ପଞ୍ଚାୟତକୁ ବ୍ଲକକୁ ଦରଖାସ୍ତ ଦେଇକରି ତାକୁ ଆମେ 5 ବର୍ଷ ପାଇଁ ନିଲାମ ନେବା। 5 ବର୍ଷ ପାଇଁ ନିଲାମ ନେଲା ପରେ ଆମେ ବ୍ଲକରେ ଅବସ୍ଥାପିତ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା, ତାଙ୍କୁ ଦରଖାସ୍ତ କରିବା, ଦରଖାସ୍ତ କଲାପରେ ଆନୁଷଙ୍ଗିକ ଆବେଦନ ପତ୍ର ସେ ଗ୍ରହଣ କରିବେ ଏବଂ ତାକୁ ତାଲିକାଭୁକ୍ତ କରିବେ। ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କଲାପରେ ଏହି ମାଛ ଚାଷ ପାଇଁ ସେମାନଙ୍କୁ ତାଲିମ ସହିତ ଏ ଯୋଉ ସହାୟତା ରହିଛି ସେ ସହାୟତାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ତାକୁ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ସେମାନେ ଚାଷ ଆରମ୍ଭ କରିବେ ଏବଂ ଚାଷ କଲାପରେ 3 ବର୍ଷ ପର୍ଯ୍ୟନ୍ତ ଲଗାତାର ଭାବରେ ସରକାରଙ୍କର ସୁବିଧା ପାଇପାରିବେ, ଯାହାଦ୍ୱାରା ସେମାନେ ସେଇ ଯୋଉ ଗାଁର ପାଣିକୁ ସୁବିନିଯୋଗ କରିକି କେମିତି ମାଛ ଚାଷ କରିବେ ତା ପାଇଁ ଗୋଟେ ବହୁତ ବଡ ସୁନ୍ଦର ପଥ ପ୍ରଦର୍ଶକ ହୋଇପାରିବ।
1: ବହୁତ ବହୁତ ଧନ୍ୟବାଦ ନିଜର ସମୟ ଦେଲେ ସାର, ଆଉ ଆଶା କରିବୁ କି ମା ଭଉଣୀମାନେ ଯୋଉମାନେ ବି ଇଣ୍ଟରେଷ୍ଟେଡ ଥିବେ ଆଉ ଆପଣଙ୍କର ଯାହା ବି ମତ ରଖିଲେ ଆପଣ ଯାହା ବି କହିଲେ ଶୁଣିକି ନିଶ୍ଚୟ ସେମାନେ କାମରେ ବିନିଯୋଗ କରିବେ ଆଉ ନିଶ୍ଚୟ ଉପକୃତ ହେବେ ସାର।
0: ଧନ୍ୟବାଦ, ନମସ୍କାର।
2: ବାହ, ବଢିଆ କରିକି ଆଜ୍ଞା କହିଲେ ନେଇକି ଏବେ ମୁଁ ଆରାମସେ ମାଛ ଚାଷ କରିପାରିବି।
3: ଆଉ ଦେଖ ସାର ସିଠି ମିଶା କହିଛନ୍ତି କେତେ ପଇସା ସରକାର ଦଉଛି, କେତେ ପଇସା ଆମେ ଲଗେଇବୁ, ତାଲିମ ବିଷୟରେ ସବୁ କହିଛନ୍ତି। ଆମେ ଶୁଣିବା ଆଉ ଯାହାକୁ ଇଚ୍ଛା ଅଛି ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିକିନା ମାଛ ଚାଷ ପାଇଁ ମଧ୍ୟ ଆଗଭର ହବା ଆଉ 2 ପଇସା କମେଇବା।
2: ହେଲେ ଖାଲି କଥା ଏକା କହୁଥିବା କି? ଚାଲ ଗୀତ ଗୋଟେ ଶୁଣିବା ପରା।
3: ଆଜି ତ ଝୁମରା ଝୁମରା ହେଇକିନା ଏକା ଅଛ, ଚାଲ ମୁଇଁ ଆଜି ଗୋଟେ ଗୀତ ତମକୁ ଶୁଣଉଛି।

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ହେଲେ ଏବେ ଟିକେ ଚଞ୍ଚଳ ଲାଗିଲା ତ?
3: ହଁ, ଗୀତ ଶୁଣିଲେ ତ ଫୁଲ ଚାଙ୍ଗା।
2: ଆଉ ନହେଲେ ହେଲେ ଏବେ ତ ଚଞ୍ଚଳ ହେଇଗଲ। ଏବେ ତମେ ଆଜିର ଆମର କାର୍ଯ୍ୟକ୍ରମରେ ଆଜିର ଚାଷୀରେ କାଠୁ କଣ ଆଣିଛ ତମେ ଟିକେ ମତେ ଶୁଣ।
3: ହଁ, ମୁଇଁ ଆଣିଛି ନା ଆଜିର ଚାଷୀରେ ସେ ଭାଇ ବୋଲଚ ଧାନ, ନୀଳଗିରି, ଭେଣ୍ଡି, ଆହୁରି କି କି ପନିପରିବା ମାନେ ଲଗେଇଛନ୍ତି। ଆହୁରି କୋଉଠି ନେଇକି ବିକିବାର କଣ ତାଙ୍କେ ବଢିଆ କିନା କହିଛନ୍ତି। ଚାଲ ଶୁଣିବା।
2: ହେଲେ ଚାଲ, ଆଉ ଡେରି କରିବା ନାହିଁ, ଶୁଣିଦବା।
4: ଆଜ୍ଞା ଜୁହାର।
5: ଜବର
4: କାଇ କାଇଟା ମାନେ ଲଗେଇଛନ୍ତି ପରା?
5: ହଁ, ଧାନ ଲାଗିଛି ମ୍ୟାଡାମ, ଏଇ ଗୋଟେ ନୀଳଗିରି ଆଉ ଭେଣ୍ଡି ଲଗେଇଥିଲି।
4: ବଢିଆ। ହେଲେ ଭାଇନା ଆଗ କଥା ହବା ସିନା ଆଗ ଜାଣିଦବା ଘରଟା କୋଉଠି, ଏଟା କି ଗାଁ?
5: ଘରଟା କାମତା ବ୍ଲକ ବରିଗୁମା ଜିଲ୍ଲା କୋରାପୁଟ, ଆଉ ନାଁଟା ମୋର ଗୌରୀଶଙ୍କର ଶତପଥୀ, ବାପା ନାଁ ଲମ୍ବୋଦର ଶତପଥୀ।
4: ହେଲେ କେବେରୁ ଚାଷ କାମ କଲେଣି? ଆଜ୍ଞା,
5: ଚାଷଟା ତ ମୁଁ 2003 ଠୁ ଯେତେବେଳେ ମୋର 10th ସରିଲା ପରେ ମୁଁ ଆରମ୍ଭ କଲି, 18 ବର୍ଷ ହଉ ଆରମ୍ଭ କରିଦେଲି। ପ୍ରାୟ 20 ବର୍ଷ ହେଲାଣି ମୁଁ ଚାଷ କାମରେ ରହିଛି। ଗୋଟେ ସର୍ଭିସ ସେକ୍ଟରରେ ମୁଁ ଜବ୍ ପାଇଁ ଚଲେଇଛି। ଏପଟେ ଆମର ମଣ୍ଡି କାମ ଯୋଉଟା ଫାର୍ମର ମାନଙ୍କର ଧାନ କିଣା ବିକାରେ ଗଭର୍ଣ୍ଣମେଣ୍ଟ କାମଟା କରୁଛି।
4: ବଢିଆ। ହେଲେ ଏବେ କିସ୍ଟା କିସ୍ଟା ଲଗେଇଛ?
5: ଏବେ ଲଗେଇଛି ଭେଣ୍ଡି ଲାଗିଛି, ନୀଳଗିରି ଏବେ ବର୍ତ୍ତମାନ ଲାଗିଛି, ଗତ ବର୍ଷ ବି ଲାଗିଛି, ଆଉ ଧାନ ଲାଗିଛି।
4: ହେଲେ ଧାନ ଚାଷ କେବେଠୁ ଷ୍ଟାର୍ଟ କରିବାର କଣ କେମିତି ତାର ପ୍ରସେସ ଥାଉଛି?
5: ଧାନଟା ତ ତଳି ପକେଇଲୁ, ରୁଆଟା ଧାଡି ରୁଆ ହିସାବରେ ଆମର 12 ଦିନର ପଲା ଲଗେଇଲୁ, ଯୋଉଟା କି ଢେପ ଜମି ମାନଙ୍କୁ ଯୋଉଟା ପାଣି ମାଡୁ ନାହିଁ ସେ ସବୁ ଯାକ ମେଳଗୁରି ଚାରା ଲଗେଇଛୁ। ଆଉ
4: ହେଲେ ପନିପରିବା ବୋଲେ ଏବେ ତ ଏଇ ଟାଇମରେ କୋଉ କୋଉ ପନିପରିବା କଲେ ଟିକେ ଭଲ ଫସଲ ହବ?
5: ପନିପରିବାଟା ତ ବର୍ତ୍ତମାନ ଦେଖିବାକୁ ଗଲେ ଭେଣ୍ଡି ହବ, ତାପରେ ବୋଇତାଳୁ ହବ, ତା ବାଦ ବାଇଗଣ ମଧ୍ୟ ହେଇପାରିବ, ଏପଟେ ଆମର କୋବି ଟମାଟୋ ବି ହେଇପାରିବ।
4: ହେଲେ ଆଜ୍ଞା, ଏଇ ଯୋଉ ଧାନ ଭେଣ୍ଡି ସବୁ ଲଗେଇଛ ଯେ, ଏଇଟା ବିକିବା ପାଇଁ କୋଉଠି ନଉଛ?
5: ହଁ, ବିକିବା ମାର୍କେଟ ବଜାର ଆମର ରବିବାର ହାଟ କାମତା ମାର୍କେଟରେ ବି ବିକ୍ରି ହୁଏ, ତାପରେ ବରିମା ନିୟରେଷ୍ଟ ବରିମା ବଜାରରେ ବି ଆମେ ବିକ୍ରି ପାଇଁ କିଛି ଅସୁବିଧା ନାହିଁ, ବିକ୍ରି ହେଇଯାଉଛି।
4: କେତେ ଏକରାରେ କରୁଛ ଏ ସବୁ?
5: ଭେଣ୍ଡିଟା 50 ସେଣ୍ଟ ଲାଗିଛି, ଧାନଟା ମୋର 8 ଏକର ଲାଗିଛି, ଆଉ ନୀଳଗିରିଟା 10 ଏକର ଲଗେଇଛି।
4: ହେଲେ ଆଜ୍ଞା, ଏଇ ବର୍ଷ ତ ଖରା ଜବର ଖରା ହଉଛି, ତ ଚାଷକୁ କିଛି ଏଫେକ୍ଟ କରିବ ନାହିଁ ନା?
5: ନାଇଁ ନାଇଁ, ପନିପରିବାଟାକୁ ତ ଏବେ କିଛି ନହେଲେ 4 ଦିନ 5 ଦିନକୁ ଥରେ ପାଣି ଦରକାର, ପନିପରିବାକୁ କିଛି ଏଫେକ୍ଟେଡ୍ ହବ ନା। ଧାନଟା ପ୍ରୋବ୍ଲେମ ହେଇଯାଇପାରେ, ଆମର ଖାଲ ଜମି ଯାକ, ଖାଲ ଜମିରେ ପାଣି ପ୍ରାୟତଃ ରହୁଛି, ଆଉ ଢେପ ଜମି ମାନଙ୍କୁ ପାଣିର ଆବଶ୍ୟକତା ଅଛି। ଆଉ
4: ହେଲେ ଧାନ ମଣ୍ଡି କେମିତି ନେଇକିନା କୋଉଠି ବିକିଲେ ବେଲେ କେତେ ପଇସା ଏମିତି ବାହାରୁଥିବ?
5: ମଣ୍ଡି ଆମେ ନିଜେ ଗୋଟେ ପାଣି ପଞ୍ଚାୟତ କରୁଛୁ, ଯୋଉଟା କି 10 ଜଣ ଚାଷୀକି ନେଇକି ଲିଫ୍ଟ, ଓଡ଼ିଶା ସରକାର ଯୋଉଟା କି ଓଏଲ୍ଏସ୍ ଡିପାର୍ଟମେଣ୍ଟ ତରଫରୁ ଆମର ବିନା ଖର୍ଚ୍ଚରେ ଏବେ ମଧ୍ୟ ରିସେଣ୍ଟ ବାହାରିଥିଲା, ଆଉ ଚାଷୀମାନଙ୍କୁ ଯାହା ଜଣାଇଥିଲା ସେଟା ଅନଲାଇନ୍ ଆପ୍ଲିକେସନ କଲା ପରେ ଲିଫ୍ଟ ପଏଣ୍ଟ ସରକାର ତରଫରୁ ସାଂକ୍ସନ ହବ, ଆଉ ସେଟା ପାଇପ୍ ଲାଇନ୍ ଆମର ଯୋଉଟା କି ଆପଣଙ୍କର ନଦୀ ଥିବ କିମ୍ବା ନାଳ ଥିବ, ଯୋଉଟା କି ୱାଟର ରିସୋର୍ସ ଥିବ, ସେଠୁ ଆମେ ଲିଫ୍ଟ ପଏଣ୍ଟ କରିକିରି ଆମର ଜମିରେ ପାଣି ମାଡୁଛି, ବର୍ଷା ନହେଲେ ମଧ୍ୟ ପାଣି ମଡେଇକିରି ଚାଷ କରୁଛୁ, ଆଉ ନିଜେ ଗୋଟେ ସୋସାଇଟି କରିକିରି ନିଜର ଧାନ ନିଜେ ଆମେ ବିକ୍ରି କରିବା ପାଇଁ ନିଜେ ଆମେ ରେଜିଷ୍ଟ୍ରେସନ କରୁଛୁ, ନିଜେ ଚାଷୀ ତ ଆମର 10 ଜଣଙ୍କର ଫାର୍ମର ଧାନ କିଣୁଛୁ, ତା ବାଦେ 200-300 ଫାର୍ମର ରେଜିଷ୍ଟ୍ରେସନ କରୁଛୁ।

0: ତାଙ୍କର ଧାନ କିଣିକିରି ଗଭର୍ଣ୍ଣମେଣ୍ଟକୁ ଆମେ ଦଉଛୁ। ତା ବାବଦରେ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ 31.25 ପଇସା ଗଭର୍ଣ୍ଣମେଣ୍ଟର ଆମକୁ ଦଉଛୁ, ଯୋଉଟାକି ଆମର ମେଣ୍ଟେନାନ୍ସ ପାଇଁ ଆମର ଲିଫ୍ଟ ପାଣି ପଞ୍ଚାୟତ ଗଠନ କରିକିରି ଯେମିତିକି ଲିଫ୍ଟ ପଏଣ୍ଟରେ ପାଣି ଠିକରେ ପାଇବ, କରେଣ୍ଟ ବିଲ୍ ବନ୍ଧା ହବ, ଚାଷୀମାନଙ୍କୁ ଯେମିତି ସୁବିଧା ସୁଯୋଗ କରାହବ ସେଥିପାଇଁ ପଇସା ପତ୍ର ଖର୍ଚ୍ଚ କରି ଆମେ ଚଲେଇବୁ, ନିଜର ଧାନ ନିଜେ ବିକ୍ରି କରିପାରୁଛୁ।
1: ହେଲେ ଏଇ ଚାଷ କାମରେ କି ପୁରା ପ୍ରସେସରେ ସରକାରଙ୍କର ସହାୟତା ରହୁଛି ନା?
0: ହଁ ନିଶ୍ଚିତ ଭାବେ ରହୁଛି, ଯୋଉଟା କି ଆମେ ସରକାରୀ ଧାନ ଆମେ ଯଦି ଆଣିବା ତାର ଉପରେ ସବସିଡି ଆସୁଛି, ଯୋଉଟା କି 1,000 ଏକ କି 1,010 ଆମେ ଯଦି ଚୋରିବା ତାର ଉପରେ ଡିବିଟି ମାଧ୍ୟମରେ ସରକାର ତରଫରୁ ପଇସା ଆସୁଛି ଆଉ।
1: ହେଲେ ଭାଇନା, ତମେ ଯେତେବେଳେ ଏଇ ଚାଷ କାମ କରିବାଟା ଷ୍ଟାର୍ଟ କଲ, କାଠୁ ଦେଖିକି ଶିଖିଲ ନା କୋଉଠୁ ଗୋଟେ ଶିଖିକି ନା ମାନେ କୋର୍ସ କରିକି ନା ଜାଣିଲ ଏଇ ଉପରେ?
0: ନା, ବାପା ତ ନିଜେ ଗୋଟେ ଚାଷ କରିବାର, ଆମର ପ୍ରାୟ 40-50 ଏକର ଜଏଣ୍ଟ ଫ୍ୟାମିଲି, 40-50 ଏକର ଚାଷ କରୁଥିଲେ। ସେ ବାପା ସାଙ୍ଗରେ ଯାଇକି ନିଜେ ଗୋଟେ ତାଙ୍କର ଗୋଟେ ଗାଇଡେନ୍ସ ହିସାବରେ ମୋର ରହିଥିଲେ, ସେଟା ମୁଁ ଦେଖିଲି। ତା ବାଦେ ଗୋଟେ ଚାଷ ପ୍ରତି ଆଗ୍ରହ ଥିଲା, ପଢା ଉପରେ ଆଗ୍ରହ ଥିଲା, ସେଟା ପାଇଁ ସେ ପଢା ଇବାଟେ ଚାଲିଛି, ଏଇଟା ଗୋଟେ ଆଉଟ ଇନକମରେ ମୋର ଚାଷ ବି ଦୁଇଟା କାମ ଚାଲିଛି, ନିଜେ ନିଜେ ମୁଁ ଶିଖିଛି। ତାପରେ ଟିଭି ମାଧ୍ୟମରେ, ରେଡିଓ ମାଧ୍ୟମରେ, ଏପଟେ ଆମର ସେତେବେଳେ ତ 2000 ମସିହାରୁ ଦେଖିଲା ବେଳକୁ ପ୍ରାୟତଃ ରେଡିଓ ଟିଭି ଉପରେ ନିର୍ଭର କରିକି ଆମେ ଯୋଉଟା ଦେଖୁଥିଲୁ ଶୁଣୁଥିଲୁ, ତାପରେ ଭିଡ଼ିଲା ବେଳେ ପରାମର୍ଶ ନେଇକିରି ଆମେ ନିଜେ ଶିଖିଛୁ ଆଉ।
1: ହେଲେ ସେ ଯୋଉ ବିହନ ଦରକାର ପଡୁଛି କି ଅଲଗା ସାର ଦରକାର ପଡୁଛି, କୋଉଠୁ କିଣୁଛ, କୋଉଠି ଜୟପୁର ଆସିକି ନଉଛ ନା ବରି?
0: ନା, ଆମର ପ୍ରଥମରେ ତ ଲେମ୍ପ, ଆମର କାମତା ଲେମ୍ପରୁ ସାର ବିହନ ଦଉଥିଲେ, ଏବେ ବର୍ତ୍ତମାନରେ ବିହନ ବି ଆସୁଛି, ସାର ଆସୁଛି, ସେଠୁ ଆମେ ଉଠଉଛୁ ନା ବୋଲେ ପ୍ରାଇଭେଟ ଦୋକାନ ମାନ ବି ଅଛି, କିଛି ଅସୁବିଧା ନାହିଁ। ପରିମା ନିୟରେଷ୍ଟ ପରିମା ନାଇଁ ତ ଗାଁରେ ବି ଆମେ ସାର ପାଇଯାଉଛୁ।
1: ହେଲେ ଭାଇନା, ଜଣେ ଯଦି ନୂଆରେ ଏବେ ଚାଷ କରିବା ପାଇଁ ଚାହୁଁଥିବ, ତାର କିଛି ଏକରା ଜମି ଥିବ, ତ ସିଏ କେମିତି ଷ୍ଟାର୍ଟ କରିବ, ଆଗ କୋଉଟା ଲଗେଇଲେ ଭଲ ହବ, ଶିଖିବା ପାଇଁ ଚେଷ୍ଟା କରିବାର ଅଛି?
0: ଯଦି ଖାଲ ଜମି ମାନେ ହେଇଥାଇପାରେ ତ ଧାନ କରିପାରିଲେ ହବ, ରବି ଖରିଫ ପାଇଁ ସରକାର ତରଫରୁ ବିହନ ମଧ୍ୟ ସବସିଡି ହିସାବରେ, ଯଦି ଆମର ଦେଶୀ ଧାନ କରିପାରିବା ସେ ହାଇଲ୍ଡିଙ୍ଗର 10 କେଜି ଯୋଉଟା ଆସୁଛି ସେଟା ଗଭର୍ଣ୍ଣମେଣ୍ଟ ତରଫରୁ, ସେଟା ଡିବିଟି ମାଧ୍ୟମରେ ସରକାର ତରଫରୁ ମିଳିବ, ସେ ବିହନ କରିପାରିବେ, ନାହିଁ ତ ହାଇବ୍ରିଡ୍ ମଧ୍ୟ କରିପାରିବେ। ଆଉ ଖାଲ ଢେପ ଜମି ମାନଙ୍କୁ ପନିପରିବା ଯଦି ଲଗେଇବା, ପନିପରିବା ବି ଭଲ ହବ, ଯୋଉଟାକି ପାଣି ଯୋଉଟା ରହିବ ନାହିଁ ଡ୍ରାଏ ହେଇଯାଉଥିବ, ଯଦି ବର୍ଷା ଦିନେ ଆମେ କରିପାରିବା, ଯଦି ଡ୍ରାଏ ହେଉଛି ପନିପରିବା ଲଗେଇଲେ ବି ଭଲ, ନାହିଁ ତ ଖରା ଦିନେ ମଧ୍ୟ ଢେପ ଜମି ଆମେ ଲଗେଇ ପାରିବା, ପନିପରିବା ଲଗେଇ ପାରିବା।
1: ହେଲେ ଭାଇନା, ଆମର ଏଇ କୋରାପୁଟର ଜଳବାୟୁ ଯେମିତି ଅଛି, ଆମର ଏଠାର କ୍ଲାଇମେଟରେ କୋଉ କୋଉ ଚାଷ ବେଶୀ ଭଲସେ ହେଇପାରିବ?
0: ବର୍ତ୍ତମାନ ତ ପନିପରିବା ତ ଟୋଟାଲି ଉପରେ ସମସ୍ତେ ଭେଣ୍ଡି କରିପାରିବା, ଆମର ମୂଳା ଏପଟେ ମୂଳା ଭେଣ୍ଡି, ଆମର ବାଇଗଣ ହଉଛି, ଆଳୁ ହଉଛି, ଛୋଟ ଆଳୁ ବଡ଼ ଆଳୁ ସବୁ ହେଇପାରୁଛି। ତା ବାଦେ ଆମର ବିନ୍ସ ବି ହେଇପାରୁଛି, ପୁଟଳ ବି ଆମର ନିୟରେଷ୍ଟ ଲାଗିଛି, ପୁଟଳ ଯୋଉଟା କି ଧାଡ଼ି କରିକିରି ଲଗା ହଉଛି, ଯୋଉଟା ପୁଟଳ ଚାଷ ମୋର ପାଖ ଚାଷୀ ଗୋଟେ ପୁଟଳ ବି କରୁଛି, ସେ ଭଲ ହେଇପାରିବ ଢେପ ଜମି ମାନଙ୍କୁ।
1: ହେଲେ ଏବେ ଏଇ ଚାଷ କାମ ଭିତରେ ଯଦି କୋଉଠୁ କିଛି ଗାଇଡେନ୍ସ ଦରକାର ପଡିଲା କି କଣ ଜାଣିବା ପାଇଁ, ତ କୋଉଠି ଆପଣଙ୍କୁ ସେମିତି କିଛି ହେଲ୍ପ ମିଳୁଛି କି କିଛି ଗୋଟେ ଅର୍ଗାନ?
0: ଆମେ ଯୋଗାଯୋଗ ଅନଲାଇନ୍ରୁ ଆମେ ଆମର ଗୁଗୁଲରୁ ସର୍ଚ୍ଚ କରିକିରି, ଆମର ୟୁଟ୍ୟୁବରୁ ବି ଦେଖିପାରିବୁ ନାଇଁ ବୋଲେ ଭିଲ୍ ଡବ୍ଲୁ ପରାମର୍ଶ ନେଇକିରି ଆମେ ଚାଷ କାମ ଆଗେଇ ପାରିବା, ଆଗଉଛୁ ମଧ୍ୟ।
1: ଆଜ୍ଞା, ଏବେ ତ ଧାନ ଲାଗିଛି କହୁଛନ୍ତି, ଆ ପରେ ରୋପିବେ?
0: ରୋପିବେ, ମକା ବି ଚାଲିଛି, ମକା ବି ଲଗେଇଛି, ଯୋଉଟା କି ଢେପ ଜମି ମକା ଲାଗିଛି, ତାପରେ ଏବେ ଧାନ ଲାଗୁଛି, ଏବେ ଖରିଫରେ ଯୋଉଟା ଖାଲ ଜମି ମାନଙ୍କୁ ଧାନ, ଏବେ ଆଉ ଖରିଫରେ ପାଇଁ ବି ଧାନ ଲାଗୁଛି, ଖାଲ ଜମି ମାନଙ୍କୁ ଅନ୍ୟ ଚାଷ ଗୁଡା ହଉନାହିଁ, ଯୋଉଟା କି ଢେପ ଜମି ସେଟା ଆମେ ମକା ଲଗଉଛୁ ଖରାରେ ଖରିଫରେ, ଆଉ ପନିପରିବା ଲାଗୁଛି, ତାପରେ ପିଆଜ ଲାଗୁଛି, ବାଇଗଣ ଲାଗୁଛି, ଆଳୁ ଲାଗୁଛି, ଭେଣ୍ଡି ଲାଗୁଛି, ବିନ୍ସ ଲାଗୁଛି।
1: ହେଲେ ଏଇସବୁ ବି ଚାଷ ଯୋଉଟା ହଉଛି ସେଟା ବରିଗମା ମାର୍କେଟରେ ହେଇଗଲା?
0: ହଁ ହଁ ହଁ, ବରିଗମା ମାର୍କେଟରେ ଆମେ ବିକିବା ପାଇଁ, ବିକ୍ରି ବଟା ପାଇଁ କିଛି ଅସୁବିଧା ନାହିଁ, ବରିଗମା ମାର୍କେଟକୁ ଆମେ ଦେଇପାରୁଛୁ, ତାପରେ ନିୟରେଷ୍ଟ ଆମର ଗାଁ ହାଟରେ ବି ବିକ୍ରି ହେଇଯାଉଛି।
1: ବାହାରକୁ ଆପଣ ସେମିତି କିଛି ଚାଲାଣ କରୁଛନ୍ତି କି ଅଲଗା?
0: ନାଇଁ ନାଇଁ ନାଇଁ, ସେମିତି କିଛି ହେଇ ନାହିଁ, ଯାହାକି ନୀଳଗିରି ଆମେ ଯୋଉଟା ଲଗେଇଛୁ, ଯୋଉଟା କି ଡ୍ରାଏ ଜମି, ଯୋଉଟା କି ପାଣିର ସୁବିଧା ନାହିଁ, ସେ ଜମି ମାନଙ୍କୁ ନୀଳଗିରି ଲଗେଇଛୁ, ଯୋଉଟା କି ହାଇଦ୍ରାବାଦ ଯାଉଛି, ଏପଟେ ରାୟଗଡା ଯାଉଛି, ଯେକେ ପେପର ମିଲ୍ ଯୋଉଟା ପେପର ହଉଛି ସେ ଉପରକୁ ଆମେ ନୀଳଗିରି ଏକ୍ସପୋର୍ଟ ହଉଛି ଆଉ।
1: ହେଲେ ଏ ଧାନ ହେଇଗଲା କି ପନିପରିବା ହେଇଗଲା କି କୋଉ ବି ଗୋଟେ ପନିପରିବା, ସେଟା ହବା ପାଇଁ ତାର ପ୍ରୋସେସ ରେ କେତେ ଦିନ ଲାଗୁଛି, ବୋଲେ କେତେ ମାସ ତାକୁ ଯାଇକି ଟାଇମ ଦେଲେ ଯାଇକିନା ସେଟା ଫସଲଟା ଆମକୁ ଭଲ?
0: ଧାନଟା ଦେଖନ୍ତୁ, ଧାନ ରେଡ଼ିରୁ ସେମିତି 100 to 150 days ତା ରହୁଛି, ଗୋଟେ ପ୍ରାୟ ସମ୍ପୂର୍ଣ୍ଣ ଆମେ ତୋଳି ପକେଇବା ଠୁ ଟୋଟାଲି ଆମେ ଧାନ କ୍ରପ କଟିଂ ପର୍ଯ୍ୟନ୍ତ ହାରାହାରି 150 ଦିନ ଲାଗୁଛି, ପ୍ରାୟ ପାଞ୍ଚ ମାସରୁ ଛଅ ମାସ ହେଇଯାଉଛି, 5 ମାସ ମିନିମମ 5 ମାସରେ ଧାନ କ୍ରପ କଟିଂ ହେଇଯାଉଛି। ଆଉ ପନିପରିବାଟା ଆମେ ଯୋଉଟା ପିଆଜ ଲଗେଇବା 3 ମାସ ଭିତରେ 90 ଦିନରେ ହେଇଯାଉଛି ଲଗେଇଲା ଠୁ, ଆଉ ବିନ୍ସ ବିନ୍ସ ହଉ ଭେଣ୍ଡି ହଉ ସବୁ ଯାକ ଗୋଟେ 2 ମାସ ଭିତରେ ପ୍ରଡକ୍ସନ ଆରମ୍ଭ ହେଇଯାଉଛି।
1: ହେଲେ ଭାଇନା, ଆଗକୁ କଣ କଣ ଲଗେଇବ ବୋଲି ଭାବିଛ?
0: ମୁଁ ତ ପନିପରିବା ପ୍ରତି ବର୍ଷ ଲାଗୁଛି ଡିସେମ୍ବରରେ, ଆଉ ଆଗକୁ ଡିସେମ୍ବର

0: ଯୋଉଟା ଟେପ ଜମିନ ପାଣିର ଯୋଉଟା ଆମର ଜମିରେ ସୁବିଧା ଅଛି, ପନିପରିବା ମକା ଏସବୁ ଲଗେଇବ ବୋଲି ଭାବୁଛି ଆଉ। ଭେଣ୍ଡି ଲାଗିବ, ତାପରେ ଆମର ପିଆଜ ଲାଗୁଛି ଗଭର୍ଣ୍ଣମେଣ୍ଟ ତରଫରୁ, ପିଆଜ ପାଇଁ ମଧ୍ୟ ପିଆଜ ମଞ୍ଜି ଗଭର୍ଣ୍ଣମେଣ୍ଟ ତରଫରୁ ଲଗେଇବା ପାଇଁ ଦେଉଛନ୍ତି, ମଞ୍ଜି ଚାରା ପାଇଁ ମଧ୍ୟ ମଞ୍ଜି ଦେଉଛନ୍ତି। ତା ବାଦ ବି ସବସିଡି ଆସୁଛି ଯୋଉଟା କି ମ୍ୟାନେଜମେଣ୍ଟ ପାଇଁ, ଆଉ ପିଆଜ ମଧ୍ୟ ମୁଁ ଗତ ବର୍ଷ 30 ସେଣ୍ଟ ଲଗେଇଥିଲି, ଏ ବର୍ଷ ବି ଲାଗିବ।
1: ବଢିଆ ଭାଇନା, ତମର ସାଙ୍ଗେ କଥା ହେଇକିନା କେତେ ଜାଣି ହେଲା, ହେଲେ
0: ଧନ୍ୟବାଦ।
1: ହେଲେ ମୁଇଁ ମିଶା ଆଇବି କେତେବେଳେ ଦେଖି
0: ହଁ ଆସନ୍ତୁ ଦେଖିବେ।
1: ସାଫ କରିବି,
0: ହଁ ହଁ ଠିକ ଅଛି, ହଉ
1: ହେଲେ ଆଉ ଥରେ ମୁଇଁ ଆସିବି।
0: ଠିକ ଅଛି, ଧନ୍ୟବାଦ
1: ଧନ୍ୟବାଦ ଆପଣଙ୍କର ଟାଇମ ଦେଇଥିବାରୁ।
0: ହଁ ନମସ୍କାର, ଧନ୍ୟବାଦ।

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସତ କଥା ଆଗା, କହିଲା ଭଳିଆ ଆମେ କଥା ହେଲା ଭଳିଆ କେତେ କଣ ଲଗେଇଛନ୍ତି କହିଲା ଭଳିଆ ଗୋଟେ ଚାଷରେ ରହି ହବ ନାହିଁ କା। ଯୋଉଟା ଯେତେବେଳେ ହଉଛି ସୁବିଧା ଆମେ କରିଦବା କଥା ଆଗା, ହେଲେ କହିଲା ଭଳିଆ ଆମେ କଥା ହେଲା ଭଳିଆ ସନ୍ଧ୍ୟା ହେଲେ ତ ବର୍ଷା ଟିକେ ଦଉଛି, ଆଉ ଲେଟ୍ କରିବାନି ଭାରି ପଡିବା, କଣ ବୋଲୁଛ?
3: ହଁ ଚାଲ ଭାରିବା ଭାରିବା, ଚାଲ
2: ଚାଲ ହେଲେ ଆହୁରି ଗୋଟେ ଦିନ ଆସିବୁ। ଆଜି ଯାଉଛୁ, ଆମର ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ତରଫରୁ ଜୁହାର।
4: ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ମୋନାଲିସା ପଣ୍ଡା ଏବଂ ଅଭିଷିକ୍ତା ରଥ। ଆକାଶବାଣୀ ଜୟପୁର, ସମୟ ରାତି 8:00। ପ୍ରଚାର କରୁଛୁ ଚିର ସବୁଜ କାର୍ଯ୍ୟକ୍ରମ। ଏଥିରେ କେତୋଟି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ବେଟି ବେଟେ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ହସରତ ଜୟପୁରୀଙ୍କ ଗୀତ ସଙ୍ଗୀତ ଶଙ୍କର ଜୟକିଷାନ।

मेरा नाम जोकर। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମୁକେଶ। ହସରତ ଜୟପୁରୀଙ୍କ ଗୀତ, ସଙ୍ଗୀତ ଶଙ୍କର ଜୟକିଷାନ।

ଚିର ସବୁଜ ଏଥିରେ ପ୍ରଚାର କଲୁ କେତୋଟି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତଗୁଡ଼ିକ ରଚନା କରିଛନ୍ତି ବସନ୍ତ କୁମାର ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ।

ଶିଳ୍ପୀ ଥିଲେ ଲକ୍ଷ୍ମୀନାରାୟଣ ବେହେରା। ଏଥର ବସନ୍ତ କୁମାର ଦାସଙ୍କ ଅନ୍ୟ ଏକ ଗୀତ। ଧୀରେନ୍ ମୋହନ ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ସୁନନ୍ଦା ସାମନ୍ତରାୟ।

ଅର୍ଚ୍ଚନା କାର୍ଯ୍ୟକ୍ରମର ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ବସନ୍ତ କୁମାର ଦାସଙ୍କ ଗୀତ, ସଙ୍ଗୀତ ଧୀରେନ୍ ମୋହନ ପଟ୍ଟନାୟକ।

ପ୍ରଜାରକଲୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତ କୁମାର ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ଧୀରେନ୍ ମୋହନ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର, ସମୟ ରାତି 9:30। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ ତଲତ ଅଜିଜ ଏବଂ ପିନାଜ ମାସାନୀ। ଶିଳ୍ପୀମାନଙ୍କ କଣ୍ଠରେ ଶୁଣନ୍ତୁ ଗୀତ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରଘୁନାଥ ସେଠ।

ଆପଣ ଶୁଣୁଛନ୍ତି ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଅମୀର ମନାଇଙ୍କ ଗୀତ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ଗୁଲାମ ଅଲ୍ଲୀ।

ପ୍ରଚାର କଲୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁର ଏବଂ କଳାହାଣ୍ଡି ଅଞ୍ଚଳର ଲୋକଗୀତ ଏବଂ ଝୁମର ଗୀତକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ। ପ୍ରଥମେ ସମ୍ବଲପୁର ଅଞ୍ଚଳର ଗୀତ କଣ୍ଠଦାନ କରିଛନ୍ତି ମନସ୍ୱିନୀ ନାୟକ, ଗୀତ ରଚନା ପ୍ରହଲ୍ଲାଦ ନାୟକ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଆପଣ ଶୁଣୁଛନ୍ତି ଏକକ ହିନ୍ଦୀ ଚଳଚ୍ଚିତ୍ର ରାମଲୀଲାରୁ କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ସିଦ୍ଧାର୍ଥ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭଂସାଲି, ପରବର୍ତ୍ତୀ ଶିଳ୍ପୀ ହେଲେ ସହେଲ ହଦ୍ଦା ଏବଂ ସାଥୀ।

ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଆଜି ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ରାମଲୀଲାରୁ କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ସିଦ୍ଧାର୍ଥ ଗରିମା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭଂସାଲୀ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏକକ ହିନ୍ଦୀ ଚଳଚ୍ଚିତ୍ର ରାମ ଲୀଲାର କେତୋଟି ଗୀତ। ଗୀତଗୁଡ଼ିକ ରଚନା କରିଥିଲେ ସିଦ୍ଧାର୍ଥ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଲୀଲା ଭଂସାଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 11ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ।

କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ରାତି 11:10। ଆସନ୍ତୁ ଜାଣିବା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ପ୍ରଚାର କରିବ 6:05। ଶିଳ୍ପୀମାନେ ହେଲେ ଧନଞ୍ଜୟ ଶତପଥୀ, ସୁଧା ମିଶ୍ର, ଶଶାଙ୍କ ଶେଖର ମହାପାତ୍ର ଏବଂ ନିହାରିକା ସାହୁ। ରାମଚରିତ ମାନସ ଶୁଣିବେ 6:25। ରିଞ୍ଜୁଡ଼ିରେ ଶୁଣିବେ କନ୍ଧ ସମ୍ପ୍ରଦାୟର ଗୀତ, କ୍ଷମା ଚାହୁଁଛୁ ଗଣ୍ଡ ସମୁଦାୟର ଗୀତ। ପରିବେଷଣ କରିବେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ 6:45। 7:25 ରହିଛି ଗବାକ୍ଷ, ବିଷୟ ରହିଛି ଆଧୁନିକତା। ଡାଏଲ ଆକାଶବାଣୀ ଏହି କାର୍ଯ୍ୟକ୍ରମ ଶୁଣିବେ 9:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:30 ଶୁଣିବେ ଲୋକଗୀତ କ୍ରମରେ ଦାସକାଠିଆ, ପରିବେଷଣ କରିବେ ହାଡ଼ିବନ୍ଧୁ ସାହୁ ଏବଂ ସାଥୀ। ଦିନ 1:20 ରହିଛି ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର, କିଶୋରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମା'ଙ୍କ ଭୂମିକା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଚୈତି ଜହ୍ନ ଶୁଣିବେ 5:30, ଏଥିରେ ଶୁଣିବେ ସାକ୍ଷାତକାର, ପୋଷ୍ଟ ଅଫିସ ତାନେ ଡାବୁ ବାନ୍ଧିଲେ କେତେ ଲାଭ ମିଲ୍ସି। ରାତି 7:30 ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ। ଧାରାବାହିକ ପରଜା ଶୁଣିବେ ରାତି 8:15, ରଚନା ଗୋପୀନାଥ ମହାନ୍ତି, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ ଶୁଣିବେ ରାତି 9:30। ଅଖିଳ ଭାରତୀୟ ଆଞ୍ଚଳିକ ଲୋକ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଗାମୀକାଲି ରାତି 10:00। ଏହି ଥିଲା ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:12। ଏଇଠି ଶେଷ କରୁଛୁ ଆମର ଆଜିର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି 5:00।